0: ଆପଣଙ୍କ ଘର 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିରେ ମୁଁ ସେତେବେଳେ ମୋ ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନଟ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବର ପିଢି ପାଇ ରହିଥାଏ। ଚେଟିନଟ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନଟ୍ ସିମେଣ୍ଟ ଦ ପରଫେକ୍ଟ ଆଣ୍ଡ ଗ୍ରେଟ୍ ଚଏସ୍।
3: ଆକସ୍ମିକ ଅଟକ ଅନୁଚିନ୍ତା ନିବେଦନ କରିଛନ୍ତି ଶାନ୍ତନୁ କୁମାର ରଥ।

ଆପଣଙ୍କୁ ପ୍ରଣାମ ଶ୍ରୋତା ବନ୍ଧୁ। ରଜପର୍ବ କେବଳ ଓଡ଼ିଶାରେ ପାଳିତ ହେଉଥିବାରୁ ଏହା ଓଡ଼ିଶାର ଏକାନ୍ତ ନିଜସ୍ୱ ପର୍ବ। ପଣ୍ଡିତ ସର୍ବସ୍ୱରେ ଉଲ୍ଲେଖ ଅଛି, ବୃଷାନ୍ତି ମିଥୁନ ସ୍ୟାଦୌ ତନ୍ମଧ୍ୟ ଦିନତ୍ରୟମ୍ ରଜସ୍ଫଳା ସାତ୍ ପୃଥିବୀ କୃଷି କର୍ମଣି ଗରିତା। ଏହି ଦିନଟିରେ ପୃଥିବୀ ରଜସ୍ଫଳା ହୁଏ ବୋଲି ପ୍ରତିବର୍ଷ ବୃଷ ମାସର ଶେଷ ମାସାନ୍ତ, ମିଥୁନ ମାସର ଆରମ୍ଭ ସଂକ୍ରାନ୍ତି ଏବଂ ତା ପରଦିନ ଏହିପରି ମୋଟ ତିନି ଦିନ ପୃଥିବୀର ରଜ ଦିନ ବୋଲି ପାଳନ କରାଯାଏ। ଏହି ତିନି ଦିନରେ କୃଷିକର୍ମ କରିବାକୁ ବାରଣ କରାଯାଇଛି। ଶିଶୁକୁ ଗର୍ଭରେ ଧାରଣ କରି ଜନ୍ମ ଦେଇ ବଡ଼ ମଣିଷ କରି ଦେଖିବାରେ ମାଆର ଯେଉଁ ଗୁରୁ ଦାୟିତ୍ୱ ଏବଂ ସେହି କର୍ତ୍ତବ୍ୟ ସମ୍ପାଦନରେ ତା'ର ଯେଉଁ ଆନନ୍ଦ, ନିଷ୍ଠା, କଷ୍ଟ ଓ ସହିଷ୍ଣୁତା, ତାକୁ ଦେଖି ହିଁ ସହନଶୀଳତାରେ ମାଆକୁ ପୃଥିବୀ ସହିତ ତୁଳନା କରାଯାଇଛି। ପୃଥିବୀକୁ ଲକ୍ଷ୍ୟ କଲେ ମନେ ହୁଏ ସେ ସତରେ ମା ଭଳି ନିଜ ପର୍ବତ ରୂପକ ସ୍ତନରୁ ଝରଣାର ଜଳପାନ କରାଇ ଆମମାନଙ୍କର ଜୀବନ ରକ୍ଷା କରୁଛି। ପୃଥିବୀର ଏହି ରୂପକୁ ଦେଖି ଅଥର୍ବବେଦରେ କୁହାଯାଇଛି, ଯସ୍ୟାଂ ସମୁଦ୍ର ଉତ ସିନ୍ଧୁରାପୋ ଯସ୍ୟାମନ୍ନଂଗୃଷ୍ଟୟଃ ସମ୍ଭୁଭୁ ଯସ୍ୟାମିଦଂ ଜିନ୍ମତି ପ୍ରାଣ ଦେଜତ୍ ସାନୋ ଭୂମି ହି ପୂର୍ବ ପେୟ ଦଧାତୁ। ଯେଉଁ ପୃଥିବୀ ଉପରେ ସମୁଦ୍ର, ନଦୀ ଓ ଜଳ ରହିଛନ୍ତି, ଯେଉଁଥିରେ ଅନ୍ନ ଓ ମାନବର ସତ୍ତା ରହିଛି, ଯେଉଁଠାରେ ସମସ୍ତେ ଆନନ୍ଦିତ ହୁଅନ୍ତି, ଶ୍ୱାସ ପ୍ରଶ୍ୱାସ ନିଅନ୍ତି, ବିଚରଣ କରନ୍ତି, ସେହି ଭୂମିକୁ ଆମେ ସମ୍ମାନ ଦେବା। ଅଥର୍ବବେଦରେ ପୁଣି କୁହାଯାଇଛି, ମାତା ଭୂମି ହି ପୁତ୍ରୋ ହଂ ମାତା ପୃଥିବ୍ୟା। ପୃଥିବୀ ଆମର ମାତା ଏବଂ

ଶୁକମୁନିଙ୍କର ମହାରାଜ ପରୀକ୍ଷିତଙ୍କୁ ଭଗବାନଙ୍କର ବିସ୍ୱରୂପ ଆତ୍ମଗତି ବିଷ୍ଣୁ ଭଜନର ମହିମା ବିରାଟ ପୁରୁଷଙ୍କ ବିଭୂତି ଭାଗବତ ଦଶଲକ୍ଷଣ ଆଦିର ବର୍ଣ୍ଣନା ଥିଲା ଦ୍ୱିତୀୟ ସ୍କନ୍ଧର ବିଷୟବସ୍ତୁ। ଆଜି ଆରମ୍ଭ କରିବା ତୃତୀୟ ସ୍କନ୍ଧ। ଏହି ସ୍କନ୍ଧରେ ବିଦୁର ଉଦ୍ଧବ ସମ୍ବାଦ ବିଦୁର ମୈତ୍ର ଚରିତ ମାଧ୍ୟମରେ ଦିବ୍ୟ ରସଯୁକ୍ତ କପିଳ ଜ୍ଞାନର ଅବତାରଣା କରାଯାଇଛି।

0: ରାଶି ଫସଲରେ ଫୁଲ ଧରିବା ଓ ଫଳ ବୃଦ୍ଧି ସମୟରେ ଜଳସେଚନ କରନ୍ତୁ। ପତ୍ରମୋଡ଼ା ଓ ଫଳବିନ୍ଧା ପୋକ ଲାଗିଲେ ପ୍ରତି ଲିଟର ପାଣିରେ 2 ମିଲିଲିଟର ପ୍ରୋଫେନଫସ୍ କିମ୍ବା 0.5 ଗ୍ରାମ ଏମାମେକ୍ଟିନ୍ ବେଞ୍ଜୋଏଟ୍ 5% SG ମିଶାଇ ପ୍ରୟୋଗ କରନ୍ତୁ। ତଳ ପତ୍ରଠାରୁ ଉପରକୁ ପତ୍ରଗୁଡ଼ିକ ହଳଦିଆ ପଡ଼ିଆସିଲେ ବା ଫଳ ଶୁଖିଆସିଲେ ରାଶି ଅମଳ କରନ୍ତୁ। ସୂର୍ଯ୍ୟମୁଖୀ ଚାଷରେ କଳଙ୍କି ରୋଗ ଦମନ ପାଇଁ ପ୍ରତି ଲିଟର ପାଣିରେ 3 ଗ୍ରାମ ମାଙ୍କୋଜେବ୍ କିମ୍ବା ଟେବୁକୋନାଜୋଲ 1 ମିଲିଲିଟର ମିଶାଇ ପତ୍ର ସିଞ୍ଚନ କରନ୍ତୁ। ପତ୍ର ଚିତା ରୋଗ ଥିଲେ ମଧ୍ୟ ଏହି ରାସାୟନିକ ସିଞ୍ଚନ ଦ୍ୱାରା ଏହା ନିୟନ୍ତ୍ରିତ ହୋଇପାରିବ। ଏଥିରେ ଫୁଲ ଶ୍ରୋଡ଼ା ରୋଗ ଦମନ ପାଇଁ ପ୍ରତି ଲିଟର ପାଣିରେ 3 ଗ୍ରାମ କପର ଅକ୍ସିକ୍ଲୋରାଇଡ୍ ଥାଇଓଫେନେଟ୍ ମିଥାଇଲ 1 ଗ୍ରାମ 1 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।
1: ଶୁଣୁଥିଲେ କୃଷି ସୂଚନା। ଏଥର ଶୁଣନ୍ତୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।

ଶୁଣିବେ କାର୍ଯ୍ୟକ୍ରମର ସୂଚନା। ସନ୍ଥ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର ବାସରିତମ ଭାଗ ଶୁଣିବେ ସନ୍ଧ୍ୟା 6:15 ସମୟରେ। ଗୀତଟିଏ କାର୍ଯ୍ୟକ୍ରମରେ ଶୁଣିବେ ଦେଶାତ୍ମବୋଧ ଗୀତ ପ୍ରଫୁଲ୍ଲ କରଙ୍କ କଣ୍ଠରେ ସନ୍ଧ୍ୟା 6:25 ସମୟରେ। ଆଇସିସି ମହିଳା କ୍ରିକେଟ ବିଶ୍ୱକପ୍ର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିବେ ସନ୍ଧ୍ୟା 6:30 କାର୍ଯ୍ୟକ୍ରମ ଶେଷ ପର୍ଯ୍ୟନ୍ତ। ଏହା ଚଳିତ ଅଧିବେଶନରେ ଆମ କେନ୍ଦ୍ରରେ ପ୍ରଚାରିତ ହେଉଥିବା କେତେଗୋଟି କାର୍ଯ୍ୟକ୍ରମର ସୂଚନା ଆମେ ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ। ଆକାଶବାଣୀ କଟକ କେନ୍ଦ୍ରରୁ ବିଜ୍ଞାପନ ବିରତି ପରେ।

କେନ୍ଦ୍ରାପଡ଼ା ଜିଲ୍ଲାରେ ଏସ୍ଆଇଆର୍ ପ୍ରକ୍ରିୟା ଜାରି ରହିଛି। ମାର୍ଶାଘାଇ ବ୍ଲକ ଅନ୍ତର୍ଗତ 100 ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ବୁଥ ନମ୍ବର 10ର ବିଏଲ୍ଓ ଅମ୍ବିକା ସାହୁ ଏସ୍ଆଇଆର୍ କାର୍ଯ୍ୟରେ ଶତପ୍ରତିଶତ ସଫଳତା ହାସଲ କରି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ରଘୁରାମ ଆର୍ ଆୟାରଙ୍କଠାରୁ ସମ୍ବର୍ଦ୍ଧିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ସେବା, ସୁଶାସନ ଓ ଗରିବ କଲ୍ୟାଣ ସଫଳ ନିଦର୍ଶନ ଦେଖିବାକୁ ମିଳିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମଧ୍ୟପ୍ରଦେଶ ଭୋପାଳଠାରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ମତ ବିନିମୟ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଅନ୍ତୋଦୟ ଭାବନା ସହିତ ଗରିବ, କୃଷକ, ମହିଳା ଓ ଯୁବମାନଙ୍କୁ କେନ୍ଦ୍ରରେ ରଖି ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି। ମହିଳା ନେତୃତ୍ୱାଧୀନ ବିକାଶ ଭାବନା ସହିତ ଦେଶର ନାରୀଶକ୍ତି ସହଭାଗୀ ହେବା ସହିତ ପ୍ରଗତିର ଅଗ୍ରଣୀ ଶକ୍ତି ସାଜିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଲକ୍ଷପତି ଦିଦିମାନଙ୍କୁ ଶିକ୍ଷା ଏବଂ କୌଶଳର ସୁଯୋଗ ଯୋଗାଇ ଦେବା ପାଇଁ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଇଗ୍ନୁ ସହ ମିଶି ନୂଆ ପ୍ରୟାସ ଆରମ୍ଭ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଘୋଷଣା କରିଛନ୍ତି। ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଛକଠାରେ ନିର୍ମାଣ ରିଙ୍ଗ ରୋଡ଼କୁ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କାର୍ଯ୍ୟର ଅଗ୍ରଗତି ଓ ଗୁଣାତ୍ମକ ମାନର ସମୀକ୍ଷା କରିଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ସମାପ୍ତ କରିବା ପାଇଁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ପ୍ରକଳ୍ପ ସ୍ଥାନୀୟ ଅଞ୍ଚଳର ଯାତାୟତ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ଜନସାଧାରଣଙ୍କ ପାଇଁ ସୁବିଧା ପ୍ରଦାନରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଶ୍ରୀ ହରିଚନ୍ଦନ ଆଶା ବ୍ୟକ୍ତ କରିଛନ୍ତି। ଆନ୍ତର୍ଜାତୀୟ ଯୋଗ ଦିବସ 2026 ଅବସରରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଗଣଯୋଗ ଅଭିଯାନ ଆଜି ସକାଳ 6:15 ଓ 7:35 ପର୍ଯ୍ୟନ୍ତ ଆଭାସୀ ମାଧ୍ୟମରେ ଆୟୋଜିତ ହେଉଛି। ଗିନିଜ୍ ୱାର୍ଲ୍ଡ ରେକର୍ଡ ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଏହାର ଆୟୋଜନ କରାଯାଇଛି। ଆସନ୍ତା 21 ତାରିଖରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବ। ରକ୍ତଦାନର ମହତ୍ତ୍ୱ ଏବଂ ରକ୍ତଦାନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଉଛି। ବ୍ଲଡ୍ ଗ୍ରୁପ୍ର ଆବିଷ୍କାର କରିଥିବା ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ କାର୍ଲ ଲ୍ୟାଣ୍ଡଷ୍ଟିନ୍ଙ୍କ ଜନ୍ମଦିବସକୁ ସ୍ମରଣ କରିବା ପାଇଁ ପ୍ରତ୍ୟେକ ବର୍ଷ ଆଜିର ଦିନକୁ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମାନବିକତାର ଏକ ବୁନ୍ଦା ରକ୍ତ ଦିଅନ୍ତୁ, ଜୀବନ ବଞ୍ଚାନ୍ତୁ।

ରକ୍ତ ଆବଶ୍ୟକ ହେଉଛି। ତା ମଧ୍ୟରୁ ସ୍ୱେଚ୍ଛାକୃତ ରକ୍ତଦାତାଙ୍କ ଠାରୁ ମାତ୍ର 40 ଲକ୍ଷ ଏକକ ସଂଗୃହୀତ ହୋଇଥାଏ। ତେଣୁ ଆବଶ୍ୟକ ରକ୍ତ ଏବଂ ଉପଲବ୍ଧ ରକ୍ତ ମଧ୍ୟରେ ଏକ ବଡ଼ ବ୍ୟବଧାନ ରହୁଛି। ସେଇଥିପାଇଁ ଅନେକ ବ୍ୟକ୍ତିଙ୍କ ଜୀବନ ସଙ୍କଟାପନ୍ନ ହେଉଛି, ଅନେକ ମୃତ୍ୟୁ ବି ହେଉଛି। ତେଣୁ ସ୍ୱାଭାବିକ ସ୍ୱାସ୍ଥ୍ୟ ଥିବା ପ୍ରତ୍ୟେକ ନାଗରିକ ରକ୍ତଦାନ ପାଇଁ ଆଗଭର ହେଲେ ଏହି ଅଭାବ ଦୂର ହୋଇପାରିବ, ଅସମୟରେ ହେଉଥିବା ଏହି ସବୁ ମୃତ୍ୟୁକୁ ରୋକିହେବ। ରକ୍ତଦାନ ଆମର ସାମାଜିକ ଦାୟିତ୍ୱ ଏବଂ କର୍ତ୍ତବ୍ୟ ହେଲେ ବି ଅନେକ ବ୍ୟକ୍ତିଙ୍କର ରକ୍ତଦାନ ବିଷୟରେ କେତେକ ଭ୍ରମଧାରଣା ଥିବାରୁ ସେମାନେ ଏ ଦିଗରେ ଆଗଭର ହେଉନାହାନ୍ତି।

ପ୍ରଧାନରେ କରାଯାଏ। ବ୍ୟକ୍ତି ରକ୍ତଦାନ କରିବା ଆଗରୁ ତା ରକ୍ତ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସେ ରକ୍ତ ଦେଇପାରିବେ ବୋଲି ନିର୍ଣ୍ଣିତ ହୋଇଥାଏ। ମାତ୍ର 250 ମିଲିଲିଟର ରକ୍ତ ଜଣଙ୍କଠାରୁ ଥରକେ ନିଆଯାଇଥାଏ, ତାଠାରୁ ଅଧିକ ନିଆଯାଏ ନାହିଁ। ତେଣୁ ଜଣେ ବ୍ୟକ୍ତି ପ୍ରତି 3 ମାସରେ ଥରେ ଲେଖାଏଁ ଏପରି ଭାବେ ବର୍ଷକୁ 4 ଥର ରକ୍ତଦାନ କରିପାରିବେ। ରକ୍ତଦାନ କରୁଥିବା ବ୍ୟକ୍ତି ହିମୋଗ୍ଲୋବିନ 12.5 ଗ୍ରାମରୁ ଅଧିକ ଥିଲେ ହିଁ ତାଙ୍କଠାରୁ ରକ୍ତ ଗ୍ରହଣ କରାଯାଏ। ମନେ ରଖିବାର କଥା ଯେ ରକ୍ତଦାନ କରିବାର ମାତ୍ର 48 ଘଣ୍ଟା ମଧ୍ୟରେ ସେତିକି ରକ୍ତ ଦେହ ଭିତରେ ପୁଣି ଥରେ ତିଆରି ହୋଇଯାଏ। କେତେକ ବ୍ୟକ୍ତି ଭାବନ୍ତି ଯେ ରକ୍ତଦାନ କରିବା ପରେ ଗୋଟିଏ ଦିନ ବିଶ୍ରାମ ନେବା ଦରକାର ହୁଏ, କିନ୍ତୁ ଏ ଧାରଣା ବି ଠିକ୍ ନୁହେଁ। ବରଂ ରକ୍ତଦାନ କରିବା ପରେ ପରେ ଅଧିକ ଫୁର୍ତ୍ତି ଲାଗେ, ଆମକୁ ଯିବାରେ କୌଣସି ଅସୁବିଧା ନାହିଁ। ତେବେ ରକ୍ତଦାନ କରିବା ଦିନ ଅନ୍ତତଃ 8-10 ଗ୍ଲାସ୍ ପାଣି ପିଇବା ଉଚିତ। ରକ୍ତଦାନ ଦିବସରେ ମଦ୍ୟପାନ କରିବା ଅନୁଚିତ, ତା ଛଡ଼ା ସେଦିନ ଗାଡ଼ି ଚଳାଇବା କିମ୍ବା ଅଧିକ ସମୟ ଖରାରେ କାମ କରିବା ପାଇଁ ମଧ୍ୟ ବାରଣ କରାଯାଇଥାଏ। ଯେଉଁମାନଙ୍କର ଉଚ୍ଚ ରକ୍ତଚାପ ଥାଏ ସେମାନେ ବି ରକ୍ତଦାନ କରିପାରିବେ। ଯେଉଁ ବ୍ୟକ୍ତିଙ୍କର ସିଷ୍ଟୋଲିକ୍ ରକ୍ତଚାପ 180ରୁ କମ୍ ଥାଏ କିମ୍ବା ଡାଏଷ୍ଟୋଲିକ୍ ରକ୍ତଚାପ 100ରୁ କମ୍ ଥାଏ, ସେ ରକ୍ତଦାନ କରିବାରେ କିଛି ଅସୁବିଧା ନାହିଁ। ଉଚ୍ଚ ରକ୍ତଚାପ ପାଇଁ ଔଷଧ ଖାଉଥିଲେ ବି ସେ ରକ୍ତଦାନ କରିବାରେ ପ୍ରତିବନ୍ଧକ ନାହିଁ। ଡାଇବେଟିସ୍ ବା ମଧୁମେହ ରୋଗୀଙ୍କ ରକ୍ତ ଶର୍କରା ସ୍ତର ଯଦି ଅନୁମୋଦିତ ସୀମା ମଧ୍ୟରେ ଥାଏ ସେମାନେ ବି ରକ୍ତଦାନ।

0: ପ୍ରଶସ୍ତ କାର୍ଯ୍ୟକ୍ରମରେ ଶୁଣୁଥିଲେ ୱାର୍ଲ୍ଡ ବ୍ଲଡ୍ ଡୋନର୍ ଡେ। ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ରବିନାର ରଥ। ଆକାଶବାଣୀ କଟକ ସକାଳ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ମଳୟଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଫ୍ରାନ୍ସ ଓ ସ୍ଲୋଭାକିଆ ଦୁଇ ରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସର ନିସ୍ଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଆଜି ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ଭାରତ ଇନୋଭେଟ୍ କାର୍ଯ୍ୟକ୍ରମର କରିବେ ଶୁଭାରମ୍ଭ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଏବେ ଜାରି ହୋଇଛି ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ। ହିମାଚଳ ପ୍ରଦେଶ ଡାକ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହୋଇଛି ଡ୍ରୋନ୍ ଆଧାରିତ ଡାକ ସାମଗ୍ରୀ ଯୋଗାଣ ବ୍ୟବସ୍ଥା। ଯୁଦ୍ଧ ସମାପ୍ତି ନେଇ ଇରାନ୍ ସହ ଆଜି ଏକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଧର୍ମଶାଳା ପୁରୁଷ ବର୍ଗ ଦିନିକିଆ ଏକ ଦିବସୀୟ କ୍ରିକେଟ୍ ମ୍ୟାଚ୍ରେ ଆଫଗାନିସ୍ତାନକୁ 7 ପରାସ୍ତ କଲା ଭାରତ। ଫ୍ରାନ୍ସ ଓ ସ୍ଲୋଭାକିଆ ଦୁଇ ରାଷ୍ଟ୍ରୀୟ ଗସ୍ତ ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସର ନିସ୍ଠାରେ ପହଞ୍ଚିଛନ୍ତି। ଗସ୍ତ ଅବସରରେ ଶ୍ରୀ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କ ସହ ଦ୍ୱିପାକ୍ଷିକ ସାକ୍ଷାତ ଆଲୋଚନା କରିବେ। ନିସ୍ଠାରେ ଆଜି ଉଭୟ ନେତା ମିଳିତ ଭାବେ ଭାରତ ଇନୋଭେଟ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଭାରତର ନବସୃଜନ ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍କୁ ପ୍ରଦର୍ଶନ କରୁଥିବା ଏହି କାର୍ଯ୍ୟକ୍ରମ ଏକ ପ୍ରମୁଖ ପ୍ଲାଟଫର୍ମ ଭାବେ ପରିଗଣିତ ହେଉଛି। ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା, ନବସୃଜନ, ରଣନୈତିକ ବ୍ୟାପାର ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ନେଇ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବାର ଆଶା କରାଯାଉଛି। ନିଷ୍ଠାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ହୋଟେଲ୍ ନେଗ୍ରେସ୍କୋଠାରେ ପ୍ରବାସୀ ଭାରତୀୟ ଭବ୍ୟ ସ୍ୱାଗତ କରିଥିଲେ। ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ଶ୍ରୀ ମୋଦି ପ୍ରବାସୀ ଭାରତୀୟଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଏହାକୁ ଏକ ସ୍ମରଣୀୟ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି। ସ୍ୱାଗତ ଅବସରରେ ଫ୍ରାନ୍ସ ଏବଂ ଇଟାଲୀୟ କଳାକାରଙ୍କ ଦ୍ୱାରା କଥକ, ଓଡ଼ିଶୀ ଓ ଭରତନାଟ୍ୟମ୍ ଭଳି ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ସ୍ଲୋଭାକିଆକୁ ଯାତ୍ରା କରିବେ। ସ୍ଲୋଭାକିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଅପୂର୍ବ ଶ୍ରୀବାସ୍ତବ କହିଛନ୍ତି, ଶ୍ରୀ ମୋଦିଙ୍କ ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କର ନୂତନ ମାର୍ଗ ଉନ୍ମୁକ୍ତ କରିବ ଏବଂ ଆର୍ଥିକ କ୍ଷେତ୍ରକୁ ସୁଦୃଢ଼ କରିବ। ସ୍ଲୋଭାକିଆ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ଫ୍ରାନ୍ସର ଏଭିଏନ୍କୁ ଯାତ୍ରା କରିବେ। ସେଠାରେ ଆସନ୍ତା 16 ଏବଂ 17 G7 ଶିଖର ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହାପରେ 18 ଶ୍ରୀ ମୋଦି ପ୍ୟାରିସ୍ଠାରେ ପହଞ୍ଚି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କ ସହ ମିଳିତ ଭାବେ ଭିବାଟେକ୍ 2026 କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ଏକ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ସକାଳ 6:15 ଆରମ୍ଭ ହୋଇଥିବା ଏହି ଅଧିବେଶନ 7:35 ପର୍ଯ୍ୟନ୍ତ ଜାରି ରହିବ। ଆୟୁଷ ମନ୍ତ୍ରଣାଳୟ, ମୋରାରଜି ଦେଶାଇ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଯୋଗ ଏବଂ ହାବିଲ୍ଡ ସହଯୋଗରେ ଏହି ଯୋଗ ଅଧିବେଶନ ଆୟୋଜିତ ହୋଇଛି। ଏଥିରେ ପାଖାପାଖି 130 ଦେଶ ଅଂଶଗ୍ରହଣ କରୁଛନ୍ତି। ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ ମଧ୍ୟ ଏଥିରେ ଯୋଗ ଦେଇଛନ୍ତି। ଆୟୁଷ ମନ୍ତ୍ରଣାଳୟ କହିଛି, ୟୁଟ୍ୟୁବ୍ ଲାଇଭ୍ ଯୋଗ ଅଧିବେଶନ ପାଇଁ ସର୍ବାଧିକ ଅଂଶୀଦାରଙ୍କ ସହ ଏକ ନୂତନ ବିଶ୍ୱରେକର୍ଡ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ବୈଷୟିକ ସ୍ତରରେ ଯୋଗ ଅଭ୍ୟାସ ଏବଂ ସୁସ୍ଥତାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଡିଜିଟାଲ୍ ପ୍ଲାଟଫର୍ମର ଉପଯୋଗ ମଧ୍ୟ କାର୍ଯ୍ୟକ୍ରମର ଅନ୍ୟତମ ଉଦ୍ଦେଶ୍ୟ ବୋଲି ମନ୍ତ୍ରଣାଳୟ କହିଛି। ବିଭିନ୍ନ ଦେଶର ନାଗରିକ, ଯୋଗ ଅଭ୍ୟାସକାରୀ, ଶିକ୍ଷାନୁଷ୍ଠାନ, ଗୋଷ୍ଠୀଭିତ୍ତିକ ଏବଂ ପ୍ରବାସୀ ଭାରତୀୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ହିମାଚଳ ପ୍ରଦେଶ ଡାକ ବିଭାଗ ଦ୍ୱାରା ଡ୍ରୋନ୍ ଆଧାରିତ ଡାକ ସାମଗ୍ରୀ ଯୋଗାଣ ସେବା ଆରମ୍ଭ ହୋଇଛି। ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ରାଜ୍ୟର ମଣ୍ଡି ମୁଖ୍ୟ ଡାକଘର ଏବଂ ରେହରଧର ଶାଖା ଡାକଘର ମଧ୍ୟରେ ଏହି ସେବା ଆରମ୍ଭ ହୋଇଛି। ଗ୍ରାମୀଣ ଡାକ ସେବକ ଏବଂ ଡାକ ସହାୟକଙ୍କ ସହିତ ଶ୍ରୀ ସିନ୍ଧିଆଙ୍କର ହୋଇଥିବା ଆଲୋଚନା ପରିପ୍ରେକ୍ଷୀରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା

ଏବେ ଏହା ମାତ୍ର 7 ମିନିଟ୍କୁ ହ୍ରାସ ପାଇଛି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଇରାନ ସହିତ ଯୁଦ୍ଧ ସମାପ୍ତି ନେଇ ଆଜି ଏକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚନା ଦେଇଛନ୍ତି। ଏହାପରେ ହର୍ମୁଜ୍ ପ୍ରଣାଳୀ ସାର୍ବଜନୀନ କ୍ଷେତ୍ର ପାଇଁ ଉନ୍ମୁକ୍ତ ହେବ। ଟ୍ରୁତ୍ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଟ୍ରମ୍ପ ଏହି ସୂଚନା ଦେଇ କହିଛନ୍ତି, ସ୍ୱାକ୍ଷରିତ ହେବାକୁ ଥିବା ଚୁକ୍ତି ଯଦି ଆଶା ଅନୁରୂପ କାର୍ଯ୍ୟକାରୀ ନ ହୁଏ ତେବେ ଇରାନ ବିପକ୍ଷରେ ବିକଳ୍ପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଇରାନର ପରମାଣୁ କାର୍ଯ୍ୟକ୍ରମକୁ ପ୍ରଭାବଶାଳୀ ଢଙ୍ଗରେ ନିରପେକ୍ଷ କରାଯାଇଛି ଏବଂ ଏ କ୍ଷେତ୍ର ପାଇଁ ଉପଯୋଗୀ ସାମଗ୍ରୀକୁ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରତ୍ୟାହାର କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ଅନ୍ୟପକ୍ଷରେ ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସ୍ମାଇଲ୍ ବାଘାଇ ଚୁକ୍ତିନାମା ଆଜି ସ୍ୱାକ୍ଷରିତ ହେବାର ସମ୍ଭାବନା ନାହିଁ ବୋଲି କହିଛନ୍ତି, ତେବେ ଭବିଷ୍ୟତରେ ଏହି ଚୁକ୍ତିନାମା ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି। ଇରାନର ସରକାରୀ ଗଣମାଧ୍ୟମ ଇସ୍ମାଇଲ୍ ରିପବ୍ଲିକ୍ ଅଫ୍ ଇରାନ୍ ବ୍ରଡ୍କାଷ୍ଟିଂକୁ ସାକ୍ଷାତକାରରେ ଶ୍ରୀ ବାଘାଇ ଏହି ସୂଚନା ଦେଇଛନ୍ତି। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଗରିବ କୃଷକ ମହିଳା ଏବଂ ଯୁବବର୍ଗଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ସରକାର ଅନେକ ଜନକଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶ୍ୱାସ ବିକାଶ ଏବଂ ଜନକଲ୍ୟାଣର 12 ବର୍ଷ ଶୀର୍ଷକ ଏକ ଧାରାବାହିକରେ ଆଜି ଆସନ୍ତୁ ଶୁଣିବା ଦେଶବାସୀଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ। 12 ବର୍ଷର ସଂସ୍କାର 12 ବର୍ଷର ବିଶ୍ୱାସ ପାଲଟିଛି। ଜିଏସ୍ଟି ସମେତ ବିଭିନ୍ନ କ୍ଷେତ୍ରରେ ସଂସ୍କାର ଦେଶବାସୀଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିଛି। ବଜେଟ୍ରେ ଆୟ ବୃଦ୍ଧି ସହ ଟିକସ ସଂସ୍କାର ମାଧ୍ୟମରେ କରଦାତାକୁ ସୁଫଳ ପ୍ରଦାନ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ନୂତନ ଟିକସ ବ୍ୟବସ୍ଥା ଅନୁଯାୟୀ 12 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ ଉପରେ ଆୟକର ଦେବାକୁ ପଡ଼ୁନାହିଁ। ଦେଶର 88% କରଦାତା ବାର୍ଷିକ 12 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରନ୍ତି ଏବଂ ଏହି ପଦକ୍ଷେପର ସୁଫଳ ସିଧାସଳଖ ତାଙ୍କ ପାଖରେ ପହଞ୍ଚିପାରୁଛି। ଆୟକର ଦାଖଲକାରୀଙ୍କ ସଂଖ୍ୟା ଗତ ଆର୍ଥିକ ବର୍ଷରେ 9 କୋଟି 20 ଲକ୍ଷରେ ପହଞ୍ଚିଛି। ଜିଏସ୍ଟି ସଂସ୍କାର ଦ୍ୱାରା ଅନୁପାଳନ ଅଧିକ ସରଳ ହେବା ସହ ଏହି କ୍ଷେତ୍ର ଅଧିକ ବ୍ୟାପକ ହୋଇପାରିଛି। ଗତ ଏପ୍ରିଲରେ ଜିଏସ୍ଟି ସଂଗ୍ରହ ରେକର୍ଡ ପରିମାଣ 2,42,000 କୋଟି ଟଙ୍କା ହୋଇଥିଲା। ଧର୍ମଶାଳାରେ ଅନୁଷ୍ଠିତ ପୁରୁଷବର୍ଗ ଦିନିକିଆ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ରେ ଭାରତ 7 ୱିକେଟ୍ରେ ବିଜୟୀ ହୋଇଛି। ଆଫଗାନିସ୍ତାନ ବିପକ୍ଷରେ ଚାଲିଥିବା 3-ଟିକିଆ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ ଗତକାଲି ଧର୍ମଶାଳାଠାରେ ଖେଳାଯାଇଥିଲା। ବର୍ଷା ଯୋଗୁଁ ମ୍ୟାଚ୍କୁ 25 ଓଭର୍ରେ ସୀମିତ ରଖାଯାଇଥିଲା। ଟସ୍ ଜିତି ଭାରତ ଆଫଗାନିସ୍ତାନକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଆଫଗାନିସ୍ତାନ 24 ଓଭର୍ 5 ବଲ୍ରେ ସମସ୍ତ ୱିକେଟ୍ ହରାଇ 194 ରନ୍ ସଂଗ୍ରହ କରିଥିଲା। ବିଜୟ ଲକ୍ଷ୍ୟକୁ ଭାରତ 22 ଓଭର୍ 5 ବଲ୍ରେ ହାସଲ କରିପାରିଥିଲା। ଅଧିନାୟକ ଶୁଭମନ ଗିଲ୍ 66 ବଲ୍ରୁ ଅପରାଜିତ 84 ରନ୍ ସଂଗ୍ରହ କରିଥିଲେ। ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଆସନ୍ତା 17 ତାରିଖରେ ଲକ୍ଷ୍ନୌର ଏକନା କ୍ରିକେଟ୍ ପଡ଼ିଆଠାରେ ଦ୍ୱିତୀୟ ଦିନିକିଆ ଏକଦିବସୀୟ ଆନ୍ତର୍ଜାତିକ ମ୍ୟାଚ୍ ଖେଳାଯିବ। ଆଇସିସି ମହିଳା ଟି20 ବିଶ୍ୱକପ୍ ପ୍ରତିଯୋଗିତାର ଚଳିତ 10ମ ସଂସ୍କରଣରେ ଆଜି ଭାରତ ତା'ର ଅଭିଯାନ ଆରମ୍ଭ କରିବ। ବର୍ମିଂହାମ୍ର ଏଜବାଷ୍ଟନ୍ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ ପାକିସ୍ତାନକୁ ଭେଟିବ। ଭାରତୀୟ ସମୟ ସନ୍ଧ୍ୟା 7ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ଉଭୟ ଦଳ ପରସ୍ପରକୁ 16 ଥର ଭେଟିଥିବା ବେଳେ ଭାରତ 13 ଥର ବିଜୟ ହାସଲ କରିଛି। ଅନ୍ୟ ଏକ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ପ୍ରଥମ ଥର ପାଇଁ ବିଶ୍ୱକପ୍ ଖେଳିବାକୁ ଯୋଗ୍ୟତା ହାସଲ କରିଥିବା ନେଦରଲ୍ୟାଣ୍ଡସ୍ ବାଂଲାଦେଶକୁ ଭେଟିବ। ଭାରତୀୟ ସମୟ ପୂର୍ବାହ୍ନ 10:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ପୂର୍ବରୁ ଅନୁଷ୍ଠିତ ମ୍ୟାଚ୍ଗୁଡ଼ିକରେ ୱେଷ୍ଟଇଣ୍ଡିଜ୍ ପୂର୍ବତନ ଚାମ୍ପିୟନ୍ ନ୍ୟୁଜିଲାଣ୍ଡକୁ 7 ୱିକେଟ୍ରେ ପରାସ୍ତ କରିଛି। ଗ୍ରୁପ୍ ବି ପର୍ଯ୍ୟାୟ ଅନ୍ୟ ଏକ ମ୍ୟାଚ୍ରେ ସ୍କଟଲାଣ୍ଡ ଆୟର୍ଲାଣ୍ଡ ବିପକ୍ଷରେ 40 ରନ୍ରେ ବିଜୟୀ ହୋଇଛି। 2026 ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଆଜିର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଅଷ୍ଟ୍ରେଲିଆ ତୁର୍କୀ ଏବଂ ଜର୍ମାନ କୁରାକାଉ ମଧ୍ୟରେ ମୁକାବିଲା ହେବ। ହାଇତି ଏବଂ ସ୍କଟଲାଣ୍ଡ ମଧ୍ୟରେ ଏବେ ମ୍ୟାଚ୍ ଜାରି ରହିଛି। ପୂର୍ବରୁ ବ୍ରାଜିଲ୍ ଏବଂ ମରକୋ ମଧ୍ୟରେ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଥିଲା। ଗ୍ରୁପ୍ ସି ପର୍ଯ୍ୟାୟର ଏହି ମ୍ୟାଚ୍ରେ ଉଭୟ ଦଳ ପରସ୍କରକୁ 1 ଲେଖାଏଁ ଗୋଲ୍ ଦେଇଥିଲେ। ସେହିଭଳି ଗ୍ରୁପ୍ ବି ପର୍ଯ୍ୟାୟର ଏକ ମ୍ୟାଚ୍ରେ କାତାର ଓ ସ୍ୱିଜରଲାଣ୍ଡ ମଧ୍ୟରେ ଖେଳ ଅମୀମାଂସିତ ଭାବେ ଶେଷ ହୋଇଛି। ଓଡ଼ିଶା ସମେତ ଦେଶର ଉତ୍ତର ପୂର୍ବାଞ୍ଚଳ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ

ଆମର ଅଗଣିତ କୁନି କୁନି ପିଲାମାନଙ୍କୁ ଶିଶୁ ରାଜ୍ୟ କାର୍ଯ୍ୟକ୍ରମକୁ ମୁଁ ସ୍ୱାଗତ କରୁଛି। ପିଲାମାନେ, ତୁମେମାନେ ତ ଜାଣିଛ ଆମର ଏଠି 12 ମାସରେ 13 ପର୍ବ। ଆମେ ଏବେ ପାଳନ କରିବାକୁ ଯାଉଛେ ପବିତ୍ର ରଜ ପର୍ବ। ପିଲାମାନେ, ଏହି ରଜ ପର୍ବ ହେଉଛି ଏକ କୃଷି ଭିତ୍ତିକ ପର୍ବ। ତୁମେ ଜାଣିଛ ପ୍ରତ୍ୟେକ ଲୋକକୁ ପେଟ ପୋଷିବା ପାଇଁ କିଛି ନା କିଛି କରିବାକୁ ପଡ଼ିଥାଏ। କେଉଁମାନେ ସରକାରୀ ଅଫିସରେ ଚାକିରି

0: ରେ ପିଠାପଣା ହୋଇଥାଏ। ବନ୍ଧୁବାନ୍ଧବ ଆସନ୍ତି, ସମସ୍ତେ ଖୁସିରେ ଏହି ରଜ ପର୍ବ ପାଳନ କରନ୍ତି। ଏହା ଏକ କୃଷି ଭିତ୍ତିକ ପର୍ବ। ଏହି ରଜ ପର୍ବ ପରେ ଚାଷୀ ତାର ଚାଷ କାମରେ ଲାଗିଯାଇଥାଏ। ତେବେ ମୁଖ୍ୟତଃ ଏହି ରଜ ପର୍ବରେ ଝିଅ ବୋହୂମାନେ ସଜବାଜ ହୋଇଥାନ୍ତି, ଆଚୁଳତା ଲଗେଇ ନୂଆ ଲୁଗା ପିନ୍ଧି ପିଠାପଣା ଘରେ ପ୍ରସ୍ତୁତ କରି ଝିଅ ବୋହୂମାନେ ଦୋଳିରେ ଝୁଲନ୍ତି। ଆଉ କଟାବଟା କରିବା ଏହିସବୁ ଛୋଟ ଛୋଟ କାମ ଝିଅମାନେ ସାଧାରଣତଃ କରିନଥାନ୍ତି। ଏହି ରଜ ପର୍ବ ଏକ କୃଷି ଭିତ୍ତିକ ପର୍ବ, ଏହାକୁ ଆମେ ଖୁବ୍ ଜାକଜମକରେ ମନେଇଥାଉ। ଆଉ ଆମ ଘରେ ବହୁତ ପ୍ରକାର ପିଠାପଣା ହୋଇଥାଏ, ଦୋଳି ପଡ଼ିଥାଏ, ଆଉ କଉଡ଼ି ଖେଳ, ତାସ୍ ଖେଳ, ବାଗୁଡ଼ି ଖେଳ, ଏହିସବୁଥିରେ ଘରର ସମସ୍ତେ ଭାଗ ନେଇଥାନ୍ତି। ଗୋଟିଏ ହସ ଖୁସିର ବାତାବରଣ ସୃଷ୍ଟି କରିଥାଏ ଏହି ରଜ ପର୍ବ। ଆଉ ଜାଣିଛ ପିଲେ, ଯେଉଁମାନେ ବିଦେଶରେ ଚାକିରି କରିଥାନ୍ତି ସେମାନେ ସବୁବେଳେ ଅନେଇ ରହିଥାନ୍ତି ଏହି ରଜ ପର୍ବକୁ। ରଜ ପର୍ବରେ ସେମାନେ ଘରକୁ ଆସିଥାନ୍ତି, ଆଉ ଘରର ସମସ୍ତ ଲୋକମାନେ ମଧ୍ୟ ଚାହିଁ ରହିଥାନ୍ତି ଯେ ରଜ ଆସିଲେ ମୋର ଭାଇ କି ମଉସା କିଏ ଆସିବେ ଏହି ରଜ ପର୍ବ ପାଳନ କରିବା ପାଇଁ, ଆଉ ତାଙ୍କ ସହିତ ଆମର ଦେଖା ହେବ। ତେବେ ଯାହା ହେଉ, ଓଡ଼ିଶାର ଏକ ମୁଖ୍ୟ ପର୍ବ ହେଲା ଏହି ରଜ ପର୍ବ। ତୁମେ ମଧ୍ୟ ଏହାର ଖୁବ୍ ମଜା ନିଅ, ଆଉ ଏହାକୁ ଖୁବ୍ ଖୁସିରେ ପାଳନ କର। ଏହି ରଜ ପର୍ବ ଉପଲକ୍ଷେ ତୁମମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ। ତେବେ ପିଲେ, ଆମେ ତ ତୁମମାନଙ୍କୁ ବିଭିନ୍ନ ପ୍ରକାର ଗପ, ଗୀତ, ବଡ଼ ଲୋକଙ୍କ ଜୀବନୀ କାର୍ଯ୍ୟକ୍ରମରେ ଶୁଣେଇଥାଉ। ତା ଛଡ଼ା ଅନେକ ଅନେକ କୁନି କୁନି ଶିଶୁ ସାଥୀଙ୍କ ସହ ତୁମର ପରିଚୟ ମଧ୍ୟ କରେଇଥାଉ। ଆଜି ଆସ ଏମିତି ଜଣେ କୁନି ଭଉଣୀଙ୍କୁ ଭେଟିବା, ଆଉ ତାଙ୍କ ସହିତ କଥାବାର୍ତ୍ତା କରିବା।
1: ଆଚ୍ଛା, ତମ ନାଁ କଣ କହିଲୁ ଝିଅ?
2: ମୋ ନାଁ ହଉଛି ରିତିଶା ଦାସ।
3: ଆଚ୍ଛା, କୋଉ ସ୍କୁଲରେ ପଢୁଛ?
2: ଶାରଦା ଇଂଲିଶ ମିଡିୟମ ସ୍କୁଲ।
3: ଆଚ୍ଛା, ଛତ୍ରପୁରରେ ପଢୁଛ?
2: ହଁ।
3: ଆଚ୍ଛା, ସ୍କୁଲ ତମେ କେତେବେଳେ ଯାଉଛ?
2: ସ୍କୁଲ ଆମେ 7ଟାରେ ଯାଉଛୁ, 11ଟାରେ ଆସୁଛୁ।
3: ଆଚ୍ଛା, ତମ ଘରେ କିଏ ସବୁ ରହୁଛନ୍ତି?
2: ବାପା, ମାମା, ମୋ ବଡ ଦିଦି, ମୁଁ।
3: ଆଚ୍ଛା, ବହୁତ ବଢିଆ କଥା। ତମକୁ ବାପା ମାମା ଭିତରୁ କିଏ ବେଶୀ ଗେଲ କରୁଛନ୍ତି?
2: ଦି ଜଣ ଗେଲ କରିଛନ୍ତି।
3: ଦି ଜଣ ଯାକ? ଆରେ ବାହ, କାମ ଦୁଃଖ ହବ ସେଥିରେ ଦି ଜଣ କହିଦେଲ ନି? ଆଉ ତମ ଦିଦି ତମକୁ ଗେଲ କରୁଛନ୍ତି ନା ପିଟୁଛନ୍ତି? କହିଲା ଥିର କହିଦିଅ, ମୁଁ କାହା କହିବିନି। ଦେଖିଲା ବହୁତ ଶୁଣିଲି ତମକୁ ପୁଣି ବହୁତ ଗୁଡାଏ ଗୀତ ମନ୍ତ୍ର କଣ କଣ ଆସୁଛି ଟିକେ କହୁନ, ତମ ବେଳେ କୁନି କୁନି ପିଲା ଶୁଣୁଛନ୍ତି ଆମ କାର୍ଯ୍ୟକ୍ରମ ଶୁଣିବେ, କହିଲେ ଟିକେ।

0: मम्मी
1: इतने टैलेंटेड है तुम्हें, इतने बड़ा डक पूरा माने हनुमान चालीसा इतनी जल्दी इतनी पूरा कहले इतनी स्पीड रे मु तो पूरा सनी आई गली। थैंक यू
2: खेल ए सब थिरे ଘରର ସମସ୍ତେ ଭାଗ ନେଇଥାନ୍ତି, ଗୋଟିଏ ହସ ଖୁସିର ବାତାବରଣ ସୃଷ୍ଟି କରିଥାଏ ଏହି ରଜ ପର୍ବ। ଆଉ ଜାଣିଛ ପିଲେ, ଯେଉଁମାନେ ବିଦେଶରେ ଚାକିରି କରିଥାନ୍ତି ସେମାନେ ସବୁବେଳେ ଅନେଇ ରହିଥାନ୍ତି ଏହି ରଜ ପର୍ବକୁ। ରଜ ପର୍ବରେ ସେମାନେ ଘରକୁ ଆସିଥାନ୍ତି, ଆଉ ଘରର ସମସ୍ତ ଲୋକମାନେ ମଧ୍ୟ ଚାହିଁ ରହିଥାନ୍ତି ଯେ ରଜ ଆସିଲେ ମୋର ଭାଇ କି ମଉସା କିଏ ଆସିବେ ଏହି ରଜ ପର୍ବ ପାଳନ କରିବା ପାଇଁ, ଆଉ ତାଙ୍କ ସହିତ ଆମର ଦେଖା ହେବ। ତେବେ ଯାହା ହେଉ, ଓଡ଼ିଶାର ଏକ ମୁଖ୍ୟ ପର୍ବ ହେଲା ଏହି ରଜ ପର୍ବ। ତୁମେ ମଧ୍ୟ ଏହାର ଖୁବ୍ ମଜା ନିଅ, ଆଉ ଏହାକୁ ଖୁବ୍ ଖୁସିରେ ପାଳନ କର। ଏହି ରଜ ପର୍ବ ଉପଲକ୍ଷେ ତୁମମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ। ତେବେ ପିଲେ, ଆମେ ତ ତୁମମାନଙ୍କୁ ବିଭିନ୍ନ ପ୍ରକାର ଗପ, ଗୀତ, ବଡ଼ ଲୋକଙ୍କ ଜୀବନୀ କାର୍ଯ୍ୟକ୍ରମରେ ଶୁଣେଇଥାଉ, ତା ଛଡ଼ା ଅନେକ ଅନେକ କୁନି କୁନି ଶିଶୁ ସାଥୀଙ୍କ ସହ ତୁମର ପରିଚୟ ମଧ୍ୟ କରେଇଥାଉ। ଆଜି ଆସ ଏମିତି ଜଣେ କୁନି ଭଉଣୀଙ୍କୁ ଭେଟିବା, ଆଉ ତାଙ୍କ ସହିତ କଥାବାର୍ତ୍ତା କରିବା।
1: ଆଚ୍ଛା, ତମ ନାଁ କଣ କହିଲୁ ଝିଅ?
3: ମୋ ନାଁ ହଉଛି ରିତିଶା ଦାସ।
1: ଆଚ୍ଛା, କୋଉ ସ୍କୁଲରେ ପଢୁଛ?
3: ଶାରଦା ଇଂଲିଶ ମିଡିୟମ ସ୍କୁଲ।
1: ଆଚ୍ଛା, ଛତ୍ରପୁରରେ ପଢୁଛ?
3: ହଁ।
1: ଆଚ୍ଛା, ସ୍କୁଲ ତମେ କେତେବେଳେ ଯାଉଛ?
3: ସ୍କୁଲ ଆମେ 7ଟାରେ ଯାଉଛୁ, 11ଟାରେ ଆସୁଛୁ।
1: ଆଚ୍ଛା, ତମ ଘରେ କିଏ ସବୁ ରହୁଛନ୍ତି?
3: ବାପା, ମାମା, ମୋ ବଡ଼ ଦିଦି, ମୁଁ।
1: ଆଚ୍ଛା, ବହୁତ ବଢିଆ କଥା। ତମକୁ ବାପା ମାମା ଭିତରୁ କିଏ ବେଶୀ ଗେଲ କରୁଛନ୍ତି?
3: ଦି ଜଣ ଗେଲ କରିଛନ୍ତି।
1: ଦି ଜଣ ଯାକ? ଆରେ ବାହ, କାମ ଦୁଃଖ ହବ ସେ ଦି ଜଣ କହିଦେଲ ନାଇ। ଆଉ ତମ ଦିଦି ତମକୁ ଗେଲ କରୁଛନ୍ତି ନା ପିଟୁଛନ୍ତି? କହିଲା ଠିକ କହିଦିଅ, ମୁଁ କାହା କହିବିନି।
3: ଦିଦି
1: ଗେଲ କରୁଛନ୍ତି, ବେଳେ ବେଳେ ପିଟାପିଟି ହେଇଯାଉଛ ନା? ଦେଖିଲ ବହୁତ ସୁନ୍ଦର। ଆଚ୍ଛା, ମୁଁ ଶୁଣିଲି ତମକୁ ପୁଣି ବହୁତ ଗୁଡ଼ିଏ ଗୀତ ମନ୍ତ୍ର କଣ କଣ ଆସୁଛି, ଟିକେ କହୁନ। ତମ ବେଳେ କୁନି କୁନି ପିଲା ଶୁଣୁଛନ୍ତି ଆମ କାର୍ଯ୍ୟକ୍ରମ, ସେମାନେ ଶୁଣିବେ, କହିଲେ ଟିକେ।

ଶିବ ପାର୍ବତୀଙ୍କୁ ବିବାହ କରିଥିଲେ। ଶିବଙ୍କର ଦୁଇଟି ପୁଅ, ଜଣଙ୍କ ନାଁ ହେଲା କାର୍ତ୍ତିକେୟ, ଆଉ ଜଣଙ୍କ ନାଁ ଗଣେଶ। ତମେ ତ ଭଲ ଭାବେ ଜାଣିଛ ନାଇଁ କି? ତେବେ ଶିବ ପାର୍ବତୀଙ୍କର ବିବାହ କଥା ଶୁଣିଲେ ବହୁତ ମଜା ଲାଗିବ ତୁମକୁ, ଜାଣିଛ। ପାର୍ବତୀ ତ ହେଉଛନ୍ତି ହିମରାଜଙ୍କର ଝିଅ, ସେ ବହୁତ ବଡ଼ ଘରର ରାଜଜେମା। ଆଉ ଶିବ ହେଉଛନ୍ତି, ଶିବ ସିନା ଦେବଦେବ ମହାଦେବ, ହେଲେ ସେ ଭୋଳା, ସେ ସଂସାର ବିରାଗୀ, ତାଙ୍କୁ ସଂସାରର କୌଣସି ଭୋଗ ବିଳାସ ତାଙ୍କର ସେଥିପ୍ରତି ଆଗ୍ରହ ନାହିଁ। ସେ ତପସ୍ୟା ଆଉ ଜଗତ କଲ୍ୟାଣ ନିମନ୍ତେ ନିଜକୁ ଉତ୍ସର୍ଗ କରିଦେଇଛନ୍ତି। ତେଣୁ କୁହାଯାଇଛି ପରା, ସକଳ ସମ୍ପତ୍ତି ବିଷ୍ଣୁଙ୍କୁ ଦେଇ ଶିବ ଚାଲିଗଲେ ଲଙ୍ଗଳା ହୋଇ। ତମେ ଶିବଙ୍କୁ ଫଟୋରେ ଦେଖିଛ ନା, ଶିବ କ'ଣ ପିନ୍ଧିଥାନ୍ତି? ହଁ, ବାଘ ଚାଲ ଖଣ୍ଡେ ପିନ୍ଧିଥାନ୍ତି। ହେଲେ ଶିବ ପାର୍ବତୀଙ୍କର ଯେତେବେଳେ ବିବାହ କଥା ପଡ଼ିଲା, ପାର୍ବତୀଙ୍କର ପିତା ଚାହୁଁଥିଲେ ବିଷ୍ଣୁ ହେଉଛନ୍ତି ସଂସାରରେ ସବୁଠୁ ସୁନ୍ଦର ପୁରୁଷ ଆଉ ବୈଭବଶାଳୀ, ଆଉ ସେ ହେଉଛନ୍ତି ଜଣେ ଭଦ୍ର ଲୋକ, ମାନେ ସେ ବହୁତ ତାଙ୍କ ବ୍ୟବହାର ବହୁତ ଶିଷ୍ଟ ତାଙ୍କ, ସେ କେବେ ବିଷ୍ଣୁଙ୍କ ରାଗନ୍ତିନି, ସେ ବହୁତ ଶାନ୍ତ ସରଳ। ତେଣୁ ପାର୍ବତୀଙ୍କ ପିତା ଚାହୁଁଥିଲେ ଯେ ବିଷ୍ଣୁଙ୍କ ସହିତ ପାର୍ବତୀଙ୍କୁ ବିବାହ ଦେବା ପାଇଁ, କିନ୍ତୁ ପାର୍ବତୀଙ୍କର ଇଚ୍ଛା ଥିଲା ସେ ଦେବଦେବ ମହାଦେବଙ୍କୁ ହିଁ ବିବାହ କରିବେ। ତେବେ ପାର୍ବତୀଙ୍କର ପିତା ଚାହୁଁନଥିଲେ ଯେ ଜଣେ ସଂସାର ବିରାଗୀ ଆଉ ଯିଏକି ଧନ ସମ୍ପତ୍ତି ଚାହାନ୍ତିନି ଏମିତି ଜଣେ ଦେବତାଙ୍କ ତାଙ୍କ ଝିଅକୁ ବିବାହ ଦେବାକୁ ପାର୍ବତୀଙ୍କ ପିତା ଚାହୁଁନଥିଲେ। ତେବେ କ'ଣ କରିବେ, ଝିଅଙ୍କ ଜିଦ ଆଗରେ ବାପା ତ ହାର ମାନିବାକୁ ବାପାଙ୍କୁ ପଡ଼ିଲା। ତେବେ ସେ ଯାହା ହଉ, ଶିବ ପାର୍ବତୀଙ୍କ ବିବାହ ସ୍ଥିର ହେଲା। ତେବେ ଦେବଦେବ ମହାଦେବଙ୍କ ବିବାହ ଯେତେବେଳେ ହେଇଛି, ଦେବ ଦାନବ ଗନ୍ଧର୍ବ ନାଗଲୋକ ଏମିତି ଭୂତ ପ୍ରେତ ସହିତ ସମସ୍ତେ ଆସିଲେ ଶିବଙ୍କ ବିବାହରେ ଯୋଗ ଦେବା ପାଇଁ। ହେଲେ ଗିରିରାଜ ହିମାଳୟଙ୍କର ଝିଅ ଯେତେବେଳେ ବିବାହ କରୁଛନ୍ତି, ରାଜ୍ୟର ସମସ୍ତ ପ୍ରଜା ଉତ୍ସୁକତାର ସହିତ ଆନନ୍ଦର ସହିତ ଚାହିଁ ବସିଛନ୍ତି। ବର ଆସିବ, ବରଯାତ୍ରୀ ଆସିବେ, କି ପଟୁଆରରେ ଆସିବେ ସବୁ ଦେଖିବା ପାଇଁ। ତେବେ ଦେବତା ଗନ୍ଧର୍ବ ସବୁ ତ ଆସିଲେ ଠିକ୍ ଅଛି, ବିବାହ ଦିନ ପାର୍ବତୀଙ୍କ ପିତା ବହୁ ଆଡ଼ମ୍ବରରେ ବିବାହ କାର୍ଯ୍ୟ ସ୍ଥିର କଲେ। ବିବାହ ମଣ୍ଡପ ସଜା ହେଲା, ବହୁତ ଭଲ ଭଲ ସବୁ ରୋଷେଇଆମାନଙ୍କୁ ଡାକିକି ରନ୍ଧା ବଢ଼ା ହେଲା। ଅତିଥିମାନଙ୍କୁ ସ୍ୱାଗତ ନିମନ୍ତେ ସବୁ ପ୍ରକାର ଆୟୋଜନ କରାଗଲା, ଯେମିତିକି କୌଣସିଥିରେ କମି ନ ରହିବ। ତାପରେ ବରଯାତ୍ରୀ ଆସିଲେ ପଟୁଆର ନେଇକି, ସବୁ ରାଜ୍ୟର ସବୁ ରାଜକର୍ମଚାରୀ, ରାଜମହଲର ଲୋକ, ରଜା ସବୁ ଚାହିଁ ବସିଛନ୍ତି ଯେ ପାର୍ବତୀଙ୍କର ବର କେମିତି ଆସିବେ, ବରଯାତ୍ରୀ କେମିତି ଆସିବେ। କିନ୍ତୁ ଏ କ'ଣ ହେଲା, ସମସ୍ତେ ଦେଖିଲେ କ'ଣ, ବର କେମିତି ଆସିଛନ୍ତି ନା ଶିବ କ'ଣ କରିଛନ୍ତି, ବହୁତ ଗୁଡ଼ାଏ ପାଉଁଶ ମୁହଁରେ ବୋଳିଛନ୍ତି, ଆଉ ହାତରେ ଗୋଡ଼ରେ ବେକରେ ସବୁଆଡ଼େ ସାପ, ଆଉ ପିନ୍ଧିଛନ୍ତି ଖଣ୍ଡେ ବାଘ ଛାଲ, ତ୍ରିଶୂଳ ଡମ୍ବରୁ ଧରିକି

0: ଟିକେ ଶୋଇବେ
1: ସେମାନେ ଡ୍ରଇଂ କରିବାକୁ ଟିକେ ପସନ୍ଦ କରନ୍ତି ଡ୍ରଇଂ କରନ୍ତି
0: ଡ୍ରଇଂ କରିପାରିବେ ଭଲ କାମ
1: ଡ୍ରଇଂ କରନ୍ତି ଆଉ ଆଧ୍ୟାତ୍ମିକରେ ହଉଛି ଟିଭିରେ ରାମାୟଣ ଏସବୁ ଦେଖିବାକୁ ପସନ୍ଦ କରୁଛନ୍ତି ଏସବୁ ବି ଦେଖନ୍ତି ସମୟରେ ଅଧା ଆଇ ଘରକୁ ଯାଇ ତାଙ୍କ ସାଙ୍ଗରେ ସମୟ କିଛି କଟେଇ ତାଙ୍କଠୁ ଟିକେ ଆଧ୍ୟାତ୍ମିକ ବିଷୟ ହଉ ନହେଲେ ଅନ୍ୟ କିଛି ହଉ ସବୁ ପୂଜା କରିବା ଏସବୁ ବଡକୁ ସମ୍ମାନ କରିବା ତାପରେ କିଛି ତାଙ୍କ ମାନଙ୍କ ଠୁ ମନ୍ତ୍ର ଶିଖିବା ଏସବୁ
0: ଭଲ ଜିନିଷ

0: ଆକର୍ଷଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ସକାଳ 8 ବଜେକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ପରପରେ ଇଂରାଜୀରେ ସମ୍ବାଦ ରିଲ କରୁଛୁ ଦିଲ୍ଲୀ କେନ୍ଦ୍ରରୁ।
1: ଜିଏସ୍ଟି କାଉନସିଲ୍ କମର୍ସିଆଲ ବିଜନେସ୍ରେ ଟ୍ୟାକ୍ସକୁ ଆହୁରି ସରଳ କରିଦେଲା। ଏ ପର୍ଯ୍ୟନ୍ତ ହୋଟେଲ ରୁମ୍ ଉପରେ ଜିଏସ୍ଟିର 4 ଦର ଲାଗୁଛି। 1,000 ଟଙ୍କାରୁ କମ୍ ଦର ଯୁକ୍ତ ହୋଟେଲ ରୁମ୍ ଉପରେ 0% ଜିଏସ୍ଟି ଅଛି, ଯେତେବେଳେ କି 1,000 ଟଙ୍କାରୁ 2,490 ମଧ୍ୟରେ ଥିବା ହୋଟେଲ ରୁମ୍ ଉପରେ 12% ଜିଏସ୍ଟି ଲାଗୁଥିଲା ଏବଂ 2,500ରୁ 7,490 ଟଙ୍କାର ହୋଟେଲ ରୁମ୍ ଉପରେ 18% ଟ୍ୟାକ୍ସ ଲାଗୁଛି। ଆଉ ଏହାଠାରୁ ଅଧିକ ଦାମର ହୋଟେଲ ରୁମ୍ ଉପରେ 28% ଜିଏସ୍ଟି ଲାଗୁଥିଲା, କିନ୍ତୁ ଏଠାରୁ ହୋଟେଲ ରୁମ୍ ଉପରେ କେବଳ 2 ଦର ଲାଗୁ ହେବ। 7,500ରୁ କମ୍ ଦାମର ରୁମ୍ ହେଲେ 5%, ଆଉ ଅଧିକ ଦାମ ଥିଲେ
2: घर खर्च कैसे दो हस्बैंड जी?
3: ये राशन के 15,000, सब्जियों के 2,000
2: और लाइट बिल के
3: अब 0 रुपए कैसे दूं?

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ ବୁକେ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି
1: କାର୍ଯ୍ୟକ୍ରମର ପରବର୍ତ୍ତୀ କଥା ନେଇଛୁ କନ୍ୟାଦାନ କଥା ଚିତ୍ରରୁ ଶିଳ୍ପୀ ହେଲେ ପ୍ରଣବ କିଶୋର ପଟ୍ଟନାୟକ।
2: ଆଉ କେତେ ଦୂର
3: ଏଇ ତ

ଶୁଣୁଥିଲେ କଥାଚିତ୍ର ଗୀତ କାର୍ଯ୍ୟକ୍ରମରେ ଓଡ଼ିଆ କଥାଚିତ୍ର ଗୀତ ଏଚ୍ଏସ୍ ଶେଷ କରୁଛି କାର୍ଯ୍ୟକ୍ରମକୁ ଆକାଶବାଣୀ ବ୍ରହ୍ମପୁର ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ କାର୍ଯ୍ୟକ୍ରମର ପ୍ରଥମ ଗୀତ ନେଇଛୁ ଶ୍ରୀକାନ୍ତ ଦାସଙ୍କ କଣ୍ଠରେ।

ଗୀତରେ ଶିଳ୍ପୀ ଥିଲେ ଅକ୍ଷୟ ମହାନ୍ତି। ଏତ ଶେଷ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବ୍ରହ୍ମପୁର। ସମୟ ବର୍ତ୍ତମାନ ସକାଳ 9:00। ଶୁଣନ୍ତୁ ପରବର୍ତ୍ତୀ ବିବିଧ ଭାରତୀ କାର୍ଯ୍ୟକ୍ରମ। ରିଲେ କରୁଛୁ ଆକାଶବାଣୀ ମୁମ୍ବାଇ କେନ୍ଦ୍ରରୁ।

0: ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ଦିନ 10:00 ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି ସନ୍ ହସ୍ପିଟାଲ ଶୀତଳପଲ୍ଲୀ ବ୍ରହ୍ମପୁର। କାର୍ଯ୍ୟକ୍ରମ ଉପସ୍ଥାପନା କରୁଛନ୍ତି ପୁଷ୍ପିତା ପଟ୍ଟନାୟକ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 - 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ

ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ ଦୁଇଟି ପରିଗଣନା ଫର୍ମ ଦେବେ। ଫର୍ମ ଗୁଡିକୁ voters.eci.gov.in ୱେବସାଇଟରୁ ମଧ୍ୟ ଡାଉନଲୋଡ କରିପାରିବେ। ଫର୍ମ ଦୁଇଟି ପୂରଣ କରିବା ପରେ ଏହାକୁ ମେଲଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ କଲ୍ ୱିଥ୍ ବିଏଲ୍ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଚାରି।

0: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି ସମ୍ ହସ୍ପିଟାଲ ଶୀତଳାପଲ୍ଲୀ ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଅତ୍ୟଧିକ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
1: ଆଉ ନାହିଁ ଚିକିତ୍ସା ପାଇଁ ଖର୍ଚ୍ଚର ଚିନ୍ତା।
2: ସମ୍ ହସ୍ପିଟାଲ ବ୍ରହ୍ମପୁରରେ ଆୟୁଷ୍ମାନ ଭାରତ, PMJAY, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା GJAY ଏବଂ ଗୟବନ୍ଦନା କାର୍ଡରେ ଚିକିତ୍ସା ହୋଇପାରୁଛି।
1: ଏଠାରେ 24 ଘଣ୍ଟା ଆପତ୍କାଳୀନ ସେବା, ICU, OSU, ଡାଇଲିସିସ, କ୍ୟାନ୍ସର ଚିକିତ୍ସା, ଅଙ୍କୋଲୋଜି, କାର୍ଡିଓଲୋଜି, ନ୍ୟୁରୋଲୋଜି, ଅର୍ଥୋପେଡିକ, ସ୍ତ୍ରୀ ଓ ପ୍ରସୂତି ରୋଗ, ୟୁରୋଲୋଜି, ENT, ଚକ୍ଷୁ ରୋଗ ଏବଂ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ସେବା ଉପଲବ୍ଧ।
2: ଆଜି ହିଁ ଆସନ୍ତୁ ସମ୍ ହସ୍ପିଟାଲ ଶୀତଳପଲ୍ଲୀ ତାରାତାରିଣୀ ରୋଡ ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
0: ନମସ୍କାର, ସ୍ୱାସ୍ଥ୍ୟ ଭିତ୍ତିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାରେ ସ୍ୱାଗତ କରୁଛି ଆପଣଙ୍କୁ। ମୁଁ ପୁଷ୍ପିତା ପଟ୍ଟନାୟକ। ଆମେ ସମସ୍ତେ ଜାଣିଛେ ଦାନ୍ତ ଆମ ମୁହଁର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ, ଆଉ ଦାନ୍ତର ସୌନ୍ଦର୍ଯ୍ୟ ନିର୍ଭର କରିଥାଏ ମାଢ଼ିର ସୁସ୍ଥତା ଉପରେ। ହେଲେ କିଛି ଫଙ୍ଗଲ ଇନଫେକ୍ସନ୍ ପାଇଁ ଦାନ୍ତରକୁ ଭୋଗିବାକୁ ପଡ଼ିଥାଏ। ତେବେ ଦାନ୍ତ ମାଢ଼ିରୁ ରକ୍ତସ୍ରାବ ହୁଏ, ଫୁଲା ଦେଖାଦିଏ, ବୟସ ଅନୁସାରେ ଏହି ରୋଗ ବଢ଼ି ବଢ଼ି ଚାଲେ, ଏମିତିକି ଅନେକ ରୋଗର ଲକ୍ଷଣ ଭାବେ ମଧ୍ୟ ଏହା ଦେଖାଦିଏ। ତେଣୁ ଆଜି ଆମେ ବିଷୟବସ୍ତୁ ରଖିଛୁ ସୁନ୍ଦର ଦାନ୍ତ ଏବଂ ତାର ଯତ୍ନ। June 10 ଦିନ ଫୋନ୍ ଯୋଗେ ଏ ସମ୍ପର୍କିତ ସମସ୍ୟାକୁ ନେଇ ଆପଣ ଯେଉଁ ପ୍ରଶ୍ନ ପଚାରିଥିଲେ ତାର ଉତ୍ତର ଦେବା ପାଇଁ ଏବଂ ଏ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିବା ପାଇଁ ଆମ ଷ୍ଟୁଡିଓରେ ଉପସ୍ଥିତ ଥିଲେ ମୁଖ ଏବଂ ମୁଖମଣ୍ଡଳ ଶଲ୍ୟ ଚିକିତ୍ସା ବିଭାଗର ଆସୋସିଏଟ୍ ପ୍ରଫେସର ଡକ୍ଟର ଦେବାଶିଷ ସାହୁ। ସାର୍ ନମସ୍କାର, ଆପଣଙ୍କ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ। ଏଥର ବିଷୟ ଯେହେତୁ ସୁନ୍ଦର ଦାନ୍ତ ଏବଂ ତାର ଯତ୍ନ ରହିଛି, ଆମେ ଏ ବିଷୟରେ ଆଲୋଚନା ନିହାତି।

0: ସେ ଦାନ୍ତ ଗୋଟେ ନଷ୍ଟ ହେଇଯାଇଛି ପ୍ରାୟ ଦାନ୍ତ ଗୁଡାକ ଆହୁରି ଚାରିଟା ସାଢେ ଚାରିଟା ଆହୁରି ପଡିଯାଇଛି ମୁଁ ଯାଇକି ଡକ୍ଟରଙ୍କୁ ଦେଖିବା ପରେ ସେ ଆପଣଙ୍କ ଉପରେ ମୁଁ କଟକ ମେଡିକାଲକୁ ଯାଇଥିଲି ମେଡିକାଲ ହସ୍ପିଟାଲ ଦାନ୍ତର ସେ ଆପଣ ଜାଣିଲେ ତ ଭଲରେ ଥର ଯାଇଛି ଗଲା ପରେ ସେ କହିଲେ ଅଭ୍ୟାସ ଛାଡିବାକୁ ପଡିବ ଦାନ୍ତ ଗୁଡାକ ଉଖେଡି ଗଲା ପରେ ଆପଣଙ୍କର ଆମେ କିଛି କରିପାରିବୁ ଆମର ସମସ୍ୟା ହେଲା ବର୍ତ୍ତମାନ ମୁଁ ଆମର ଦାନ୍ତ ରୋପଣ ହେଇପାରୁଛି କି
1: ହଁ ହେଇପାରିବ ହେଇପାରିବ
0: ଆଚ୍ଛା ସାର୍ ଆଉ ଗୋଟେ କଥା ମୁଁ ଗୋଟେ ମାଉଥୱାଶ ବ୍ୟବହାର କରୁଛି
1: ଆଜ୍ଞା
0: ମୁଁ ଜାଣିନି ତ ଜନ ହସ୍ପିଟାଲ ଆମର ଯୋଉ ଜନଔଷଧି ନାହିଁ ସାର୍
1: ସେ
0: ଗୋଟେ 23 ଟଙ୍କା କେତେ ହଉଛି ସେଟା କମ୍ପିଟିସନ ଜାଣିନି ଯଦି
2: ଶୁଣନ୍ତୁ ଆପଣଙ୍କର ପ୍ରଶ୍ନଟା କଣ ପଚାରୁନାହାନ୍ତି ଯୋଉ ବ୍ୟବହାର କରୁଛନ୍ତି ଆପଣଙ୍କର ଅସୁବିଧା କଣ ହଉଛି ପାଟିରେ କହିପାରିବେନି ଆପଣ ଥରେ ଚିକିତ୍ସାଳୟକୁ ଯାଆନ୍ତୁ ଦେଖେଇ ଦେଲା ପରେ ସେ କହିବେ ଯେ ଆପଣ କଣ ହବ ନ ହବ ବୁଝିପାରିଲେ କଥାବାର୍ତ୍ତା କରିଦିଅନ୍ତୁ ଆପଣ ଜାଣିପାରିବେ ସାର୍ ଏଇଠି ଆମେ ଗୋଟେ ଜାଣିବାକୁ ଚାହିଁବେ ସେ କହିଲେ ଯେ ସମସ୍ତେ ଯେମିତି ବ୍ୟବହାର କରୁଛନ୍ତି ଯୋଉ ଧୂମପାନ ହଉ ତମାଖୁ ହଉ ଏଇଟାର ପ୍ରଭାବ ଆମ ଦାନ୍ତ ଉପରେ କେତେ ପକାଉଛି ଏଥିପାଇଁ ଓରାଲ କେଭିଟି ଆମର କ'ଣ ପ୍ରଭାବ ରହୁଛି କ'ଣ ଭଲ କ'ଣ ମନ୍ଦ ଟିକେ ବିସ୍ତୃତ ଭାବରେ ଆମ ଶ୍ରୋତାବନ୍ଧୁଙ୍କୁ ବୁଝେଇ ଦିଅନ୍ତୁ
1: ଦେଖନ୍ତୁ ମା ତମାଖୁ ମାନେ କ'ଣ ତମାଖୁ ଦୁଇ ପ୍ରକାର ଅଛି ଗୋଟେ ସ୍ମୋକ୍ଲେସ୍ ଟବାକୋ ଆଉ ଗୋଟେ ହେଉଛି ସ୍ମୋକିଂ ଟବାକୋ ସ୍ମୋକ୍ଲେସ୍ ଟବାକୋରେ ଆସିବ ଗୁଟ୍କା ପାନରେ ଯେଉଁ ପଡ଼ୁଛି ବିଟେଲ୍ ନଟ୍ ଏଯାକ ସବୁ ମସଲା ଯେଉଁ ଆସେ ଯେଉଁ ପାନ ମସଲା ସେଯାକ ଆସେ ଆମର ସ୍ମୋକ୍ଲେସ୍ ଟବାକୋ ଆଉ ସ୍ମୋକିଂ ଟବାକୋ ହେଉଛି ଲାଇକ୍ ସିଗାରେଟ୍ ବିଡ଼ି ଏଇଯାକ ହେଉଛି ସ୍ମୋକିଂ ଟବାକୋ ଏହା ଦ୍ୱାରା କରିବା ଦ୍ୱାରା ମାଡ଼ି ରୋଗ ଦାନ୍ତ ଜଡ଼ିବା ଆଉ ମୁଖ କକଟ ମାନେ ଓରାଲ୍ କ୍ୟାନ୍ସର୍ର ମୂଳ କାରଣ ହୋଇପାରେ
2: ନିହାତି ଭାବରେ ପ୍ରଭାବ ପଡୁଛି ଆମେ ଏଠି ଶ୍ରୋତାମାନଙ୍କୁ ମାନେ ଅନୁରୋଧ କରିବା ଯେ ସେମାନେ ଯଦି ଅଭ୍ୟାସଗତ ହେଇଯାଇଛନ୍ତି ଆସ୍ତେ
1: ଆସ୍ତେ
2: ନିଶ୍ଚୟ କାରଣ ଏକା ସାଙ୍ଗରେ ତ ଛାଡ଼ି ହବ ନାହିଁ କିନ୍ତୁ ଚେଷ୍ଟା କରନ୍ତୁ ଆସ୍ତେ
1: ଆସ୍ତେ ଦୂର କରିବାକୁ ପଡିବ
2: ବଢିଆ କଥା କିନ୍ତୁ ପ୍ରଥମେ ଆମେ ଜାଣିବା ଏଇ ଯେଉଁ ମୁଖ ଆଉ ଦାନ୍ତର ସ୍ୱାସ୍ଥ୍ୟ କାହିଁକି ଜରୁରୀ କାରଣ ଆମେ ଜାଣିଛେ ଶରୀର ଅଛି ମାନେ ରୋଗ ନିହାତି ଆସିବ
1: ଦେଖନ୍ତୁ ଆମର ସୁସ୍ଥ ଦାନ୍ତ ଓ ମାଢି ଆମକୁ ଭଲ ଭାବରେ ଖାଇବା କଥା କହିବା ସେଲ୍ଫ କନଫିଡେନ୍ସ ଆତ୍ମବିଶ୍ୱାସ ସହିତ ହସିବାରେ ସାହାଯ୍ୟ କରେ
2: ଆମେ ଏ ବିଷୟରେ କଥା ହେବା ଏଠି ଗୋଟେ କଲ୍ ନେଇଯିବା ନମସ୍କାର କିଏ କହୁଥିଲେ ଶିବରାମ ବାବୁ କେମିତି ଅଛନ୍ତି ଆପଣ
3: ଭଲ ଅଛି
2: ବଢିଆ ଅଛନ୍ତି ଆପଣଙ୍କ ଆଜି କ'ଣ ସମସ୍ୟା ରହିଛି ନା କ'ଣ ଜାଣିବାକୁ ଚାହୁଁଛନ୍ତି ସାର୍ ଶୁଣୁଛନ୍ତି ପଚାରନ୍ତୁ
3: ଆଜ୍ଞା ନମସ୍କାର ଆଜ୍ଞା
1: ନମସ୍କାର
3: ଆଜ୍ଞା ପାଟି ଦୁର୍ଗନ୍ଧ ହଉଛି ଦୁର୍ଗନ୍ଧ ପୁରା ପାନ ନ ଖାଇବା ଲୋକ

0: ଲକ୍ଷଣ ହେଇପାରେ, ମାଡ଼ିର ପ୍ରଭାବକୁ ବି ଦେଖିବାକୁ ପଡିବ, ଏହାକୁ ଆପଣ ଅବହେଳା କରିବା ଉଚିତ ନୁହେଁ।
1: ମାନେ ସେ କହିଲେ ନା ବିଭିନ୍ନ କାରଣ ଅଛି, କୋଉ କାରଣରୁ ହଉଛି ପ୍ରଥମେ ସେଟା ଜାଣିବାକୁ ପଡିବ, ଯେ ଖାଦ୍ୟ ଲାଗିଛି ବୋଲି ହଉଛି ନା କ୍ଲିନିକ ମାନେ କ୍ଲିନ ରଖୁନାହାନ୍ତି, କୋଉ କାରଣରୁ ସେ ଦୁର୍ଗନ୍ଧଟା ହଉଛି, ପାଟି ଶୁଖିକି ରହିଲା ପରେ ବି। ଶୁଣନ୍ତୁ ସାର୍ କହୁଛନ୍ତି,
0: ଶୁଣନ୍ତୁ, ଦୁର୍ଗନ୍ଧ ହେବାର କାରଣ ବହୁତ କାରଣ ହେଇପାରେ, ମୁଖ ଅସ୍ୱଚ୍ଛତା, ଖାଦ୍ୟ କଣିକା ଜମି ରହିବା, ମାଡ଼ି ରୋଗ ହେଇଥାଇପାରେ, ଡ୍ରାଇ ମାଉଥ, ମୁହଁ ଶୁଖିଯିବା, ଇତ୍ୟାଦି ବହୁତ କାରଣରୁ ମୁଖ ଦୁର୍ଗନ୍ଧ ହେଇପାରିପାରେ।
1: କ'ଣ କଲେ ଏ ଯେଉଁ ଦୁର୍ଗନ୍ଧ ଟିକେ ଦୂର ହେଇପାରିବ, ମାନେ ଆମେ ଆଗରୁ କିଛି ସତର୍କତା ଅବଲମ୍ବନ କରିବା କି?
0: ଭଲକି ଦାନ୍ତ ଘଷିବା, ଭଲକି ମାଉଥୱାଶ କରିବା, ଏ ଯାହା ହେଉଛି ମୁଖ ଦୁର୍ଗନ୍ଧ ଦୂର କରିବାର। ଆଉ ପ୍ରତି ଛଅ ମାସକୁ ଥରେ ଡକ୍ଟରଙ୍କ ପାଖକୁ ଯାଇକି, ଦନ୍ତ ଚିକିତ୍ସକଙ୍କ ପାଖକୁ ଯାଇକି ପରାମର୍ଶ ନେବା ଉଚିତ।
1: ବୁଝିପାରିଲେ ଶିବରାମ ବାବୁ? ଆପଣ ଥରେ ଟିକେ ଡକ୍ଟରଙ୍କ ପାଖକୁ ଯାଇକି ଦେଖେଇ ଦିଅନ୍ତୁ, ଦେଖେଇଦେଲେ ହୁଏ ଆପଣ ଜାଣି ଦେଇପାରିବେ ସୁବିଧା, ଭଲ କଥା କେତେ ଦିନରେ ଥରେ ଟେଷ୍ଟ କରିଦେବାଟା। ଠିକ୍ ଅଛି, ରହିଲୁ, ନମସ୍କାର।
2: ନମସ୍କାର।
1: ଆମେ କଥା ହଉଥିଲେ କାହିଁକି ମୁଖ ଦାନ୍ତର ସ୍ୱାସ୍ଥ୍ୟ ଜରୁରୀ,
0: ମୁଖ ଦାନ୍ତର ସ୍ୱାସ୍ଥ୍ୟ କାହିଁକି ଜରୁରୀ। ସୁସ୍ଥ ଦାନ୍ତ ମାଡ଼ି ଆମକୁ ଭଲ ଭାବରେ ଖାଇବା, କଥା କହିବା, ଆତ୍ମବିଶ୍ୱାସ ସହିତ ହସିବାରେ ସାହାଯ୍ୟ କରେ। ଖରାପ ମୁଖ ସ୍ୱାସ୍ଥ୍ୟ ଶରୀରର ଅନ୍ୟାନ୍ୟ ଅଂଶକୁ ମଧ୍ୟ ପ୍ରଭାବିତ କରିପାରେ,
1: ସେଥିପାଇଁ ଆମକୁ ମାନେ ତାର ଯତ୍ନ ବା ନିହାତି ପଡ଼ିବ ନାହିଁ କି? ତ ଆମେ ଯେଉଁ ଦାନ୍ତ ଘଷୁଛେ ଦିନକୁ ଅନ୍ତତଃ କେତେଥର ଘଷିବା କଥା?
0: ଦିନକୁ ଅତି କମ୍ରେ 2 ଥର, ସକାଳ ଓ ରାତିରେ ଶୋଇବା ପୂର୍ବରୁ ଦାନ୍ତ ଘଷିବା ଉଚିତ।
3: ଆଉ ନାହିଁ ଚିକିତ୍ସା ପାଇଁ ଖର୍ଚ୍ଚର ଚିନ୍ତା,
4: ସାମ ହସ୍ପିଟାଲ ବ୍ରହ୍ମପୁରରେ ଆୟୁଷ୍ମାନ ଭାରତ, PMJAY, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, GJY ଏବଂ ବୟବନ୍ଦନା କାର୍ଡରେ ଚିକିତ୍ସା ହୋଇପାରୁଛି।
3: ଏଠାରେ 24 ଘଣ୍ଟିଆ ଆପତ୍କାଳୀନ ସେବା, ICU, OSDU, ଡାଇଲିସିସ, କ୍ୟାନ୍ସର ଚିକିତ୍ସା, ଅଙ୍କୋଲୋଜି, କାର୍ଡିଓଲୋଜି, ନ୍ୟୁରୋଲୋଜି, ଅର୍ଥୋପେଡିକ, ସ୍ତ୍ରୀ ପ୍ରସୂତି ରୋଗ, ୟୁରୋଲୋଜି, ENT, ଚକ୍ଷୁ ରୋଗ ଏବଂ ଗ୍ୟାଷ୍ଟ୍ରୋ ଏଣ୍ଟ୍ରୋଲୋଜି ସେବା ଉପଲବ୍ଧ।
4: ଆଜି ହିଁ ଆସନ୍ତୁ ସାମ ହସ୍ପିଟାଲ, ସୀତଳପଲ୍ଲୀ, ତାରାତାରିଣୀ ରୋଡ, ବ୍ରହ୍ମପୁର, ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
1: ତାର କିଛି ସମୟ ସୀମା ଅଛି ଯେ ଖାଇବାର କେତେ ପୂର୍ବରୁ କି ପରେ, ଏ ବିଷୟରେ ଅଧିକ ଜାଣିବା ଏଠୁ ଗୋଟେ କଲ୍ରେ କଥା ହେଇଯିବା। ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥା ଟିକେ କାର୍ଯ୍ୟକ୍ରମ, କିଏ କହୁଥିଲେ?
5: ମ୍ୟାଡ଼ାମ ମୁଁ ଶଶିଭୂଷଣ କୁମାର କହୁଥିଲି, ରୋହନମାଲ ପାଟନଗର ବ୍ଲକ ବଲାଙ୍ଗୀର ଡିଷ୍ଟ୍ରିକ୍ଟ।
1: ବଲାଙ୍ଗୀରରୁ ଆପଣ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି, ଆମ ପାଖକୁ ଫୋନ୍ କରୁଛନ୍ତି, ପ୍ରଥମେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଶଶିଭୂଷଣ ଭାଇ କୁହନ୍ତୁ, ସାର୍ ଶୁଣୁଛନ୍ତି ଆପଣଙ୍କର କଥା, ଦାନ୍ତକୁ ନେଇକି ଆପଣଙ୍କର କିଛି ସମସ୍ୟା ଅଛି ନା କ'ଣ ପଚାରିବେ, ପଚାରନ୍ତୁ। କୁହନ୍ତୁ, ପଚାରନ୍ତୁ, ଶୁଣୁଛନ୍ତି ସାର୍?
5: ମୋର ଭାଇ ଗୋଟେ ଦାନ୍ତଟା ଗୋଟେ ରହିଛି,
0: ଭାଇଙ୍କର ଦାନ୍ତ ଟେଡ଼ା ଅଛି, ମାନେ ଆକୁ କୁହାଯାଏ ମାଲୋକ୍ଲୁଜନ। ଏଇଟା ଗୋଟେଥର ଆସିକି ପରାମର୍ଶ କଲେ ଜଣାପଡ଼ିବ ଯେ ଏଇଟା କେତେ ଟେଡ଼ା ଅଛି, ଆଉ କେତେ ଗେପ୍ ଅଛି, ଆଉ କୋଉ ପ୍ରକାର ଅଛି, ସେଇଟା ଗୋଟେଥର କନସଲ୍ଟେନ୍ସି କଲେ ହିଁ ଜଣାପଡ଼ିବ।
1: କ'ଣ କେବେ ଡକ୍ଟର ସେଇ ପାଖ ଯୋଉ ଚିକିତ୍ସାଳୟ ଯାଇକି କେବେ ଦେଖେଇଛନ୍ତି, ଭାଇ ଦେଖେଇଛନ୍ତି? ଦେଖେଇନାହାନ୍ତି। ଆପଣ ଥରେ ଯାଇକି ନା ଦେଖେଇ ଦିଅନ୍ତୁ, ସେ କ'ଣ କହୁଛନ୍ତି।
0: ଡକ୍ଟର ଚିକିତ୍ସକ, ଦନ୍ତ ଚିକିତ୍ସକ ପରାମର୍ଶ ନେଇପାରିବେ। ଆପଣ
1: ଦେଖେଇଲେ ଯାଇଥିଲେ ନା? ଯାଇନାହାନ୍ତି ନାଇଁ, ଆପଣ ଯାଇକି ଥରେ ଦେଖେଇ ଦିଅନ୍ତୁ। ତଥାପି ସାର ଗୋଟେ ଜେନେରାଲ ଇନ୍ ଜେନେରାଲ କୁହନ୍ତୁ, ଯଦି 30 ବର୍ଷ ବୟସରେ ଜଣଙ୍କର ଦାନ୍ତ ଏମିତି ବାହାର ଭଳିଆ ହେଇକି ଯଦି ତେଡ଼ା ଅଛି, କ'ଣ କରିପାରିବ?
0: ଅର୍ଥୋଡଣ୍ଟିକ୍ ଟ୍ରିଟମେଣ୍ଟ ତାକୁ କରିପାରିବ,
1: ମାନେ କ'ଣ ସେଟା ଅପରେସନ୍ ବାହାର କରାହବ ନା?
0: ଅପରେସନ୍ ଫାଷ୍ଟ ଆମକୁ ସ୍ପେସ୍ ଆନାଲିସିସ୍ କରିବାକୁ ପଡ଼ିବ।

0: ହେଇଯିବ ତାର ଏତେ ଯେମିତି ହେଇଯିବ ଆମର ଟିକେ ପକା ପକେଇଲେ ସେଟା ହେଇଯିବ ଆପେ ଆପେ।
1: ତାର କ'ଣ ସେ ଏକ୍ସରେ କରିଛନ୍ତି ଦାନ୍ତର?
0: ଦାନ୍ତର ଏକ୍ସରେ ସେଟା କରାଯାଇଛି, ସେ ଦାନ୍ତର ଟେଢା ଅଛି କହିଦେବି।
1: ନାଇଁ ନାଇଁ ନାଇଁ, ଆପଣ ଯୋଉ ଗାଁ କଥା କହୁଛନ୍ତି, ଦାନ୍ତର କ'ଣ ଏକ୍ସରେ କ'ଣ କରିଛନ୍ତି କି?
0: ନାଇଁ ନାଇଁ ନାଇଁ।
1: ଆଉ କ'ଣ ବଧ ହୁଏ କ'ଣ ଅଛି କି?
0: ନାଇଁ ସାର।
1: ନାଇଁ ତ?
2: ଆଉ ତାହେଲେ ଆପଣ ଥରେ ଯଦି ପାଖ ଚିକିତ୍ସାଳୟରେ ନେଇକି ଦେଖେଇ ଦିଅନ୍ତୁ, ଆପଣଙ୍କ ଟ୍ରିଟମେଣ୍ଟ ଆରମ୍ଭ କରିଦେଲେ ଭଲ ରହିବ ହେଲା। ଧନ୍ୟବାଦ ଶଶିଭୂଷଣ ଭାଇ। ନମସ୍କାର। ହଁ ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥା କାର୍ଯ୍ୟକ୍ରମ, ନମସ୍କାର।
3: ନମସ୍କାର ମ୍ୟାଡମ,
2: କିଏ କହୁଥିଲେ?
3: ଦୋଳଗୋବିନ୍ଦ ମିଶ୍ର, ତୁଳେଇ ଗାଁ କିରିଙ୍ଗା ବ୍ଲକ ଝାରସୁଗୁଡ଼ା ଜିଲ୍ଲାରୁ କହୁଛି।
2: ଦୋଳଗୋବିନ୍ଦ ଭାଇ ଭଲ ଅଛନ୍ତି କି? ଆମର
3: ଭଲ ଭଲ ଅଛି ମ୍ୟାଡମ।
2: ସୁଦୂର ଝାରସୁଗୁଡ଼ାରୁ ଫୋନ କରିଥିବାରୁ ବହୁତ ବହୁତ ଧନ୍ୟବାଦ। ଆପଣଙ୍କର କ'ଣ ସମସ୍ୟା ରହିଛି ନା ପରାମର୍ଶ ନେବାକୁ ଚାହୁଁଛନ୍ତି?
3: ଆଜି ମୁହଁର ବିଷୟରେ ଅଛି ନା ଚେହେରା ବିଷୟରେ?
2: ଦାନ୍ତ ବିଷୟରେ ଅଛି।
3: ଦାନ୍ତ ବିଷୟରେ ଅଛି ତ?
2: ଆଜ୍ଞା
3: ଆଜ୍ଞା ସାର। ସାର ନମସ୍କାର।
1: ନମସ୍କାର
3: ସାର, ମୋର କ'ଣ ହେଇଛି ନା ସାର, ମୋର ମାନେ ଦାନ୍ତରେ ଆଜ୍ଞା ମାନେ ବାଁ ପାଖ ଦାନ୍ତ ଆଜ୍ଞା ମାନେ ଟିକେ ଟେବ୍ଲେଟ୍ ସେ ମାନେ ମାଛଟା ପୁରା ବାହାରିକି ମାନେ ହେଇଯାଇଛି ଟିକେ ଟିକେ ଆଜ୍ଞା ବଥଉଛି, ଆଉ ସମୟ ସମୟ ସେଟା ଆଜ୍ଞା ଫୁଲି ଯାଉଛି ଜାଗାଟା।
1: ଆପଣ ବୟସ କେତେ?
3: ବୟସ ଆଜ୍ଞା ମୋର ଅଛି ଏଇଟା 39 ବର୍ଷ ଆଜ୍ଞା।
1: ଆଚ୍ଛା, ଆପଣଙ୍କର ସେଇଟା ଯୋଉ ଉପର ଦାନ୍ତ ନା ତଳ ଦାନ୍ତ?
3: ଆଜ୍ଞା ତଳଟା ଆଜ୍ଞା।
1: ତଳ ଦାନ୍ତ? ଆଚ୍ଛା, ତଳର କ'ଣ ଲାଷ୍ଟ ଦାନ୍ତ ନା ମଝି ଦାନ୍ତ?
3: ଲାଷ୍ଟ ନାଇଁ ଆଜ୍ଞା, ମାନେ
1: ସର୍ବଲାଷ୍ଟ ଜ୍ଞାନ ଦାନ୍ତ
3: ମଝି ପର୍ଯ୍ୟନ୍ତ ଆଜ୍ଞା, ଯୋଉଠି ଆମେ ମାନେ ଠିକ ଭାତ ଯୋଉ ମାନେ ଯାଉଛି
1: ମଝି ଦାନ୍ତ। କ'ଣ ମାଂସ ଫୁଲି ଯାଇଛି?
3: ମାଂସ ଟିକେ ଆଜ୍ଞା ମାନେ ସେ ଚଢ଼ି ଯାଇଛି ଆଜ୍ଞା,
1: ମାଂସ ଚଢ଼ି ଯାଇଛି। ବ୍ରସ କଲର କ'ଣ ବ୍ଲିଡିଂ ହେଉଛି କି?
3: ନାଇଁ ବ୍ଲିଡିଂ ନାଇଁ ହେଉଛି, ଟିକେ ବଥା ହୁଏ ଆଜ୍ଞା, ସମୟ ସମୟରେ ବଥା ହୁଏ।
1: ସମୟ ସମୟରେ ବଥା ହୁଏ। ଆଚ୍ଛା ଆଚ୍ଛା
3: ଆଜ୍ଞା।
1: ଆପଣ କ'ଣ ଟ୍ରିଟମେଣ୍ଟ ନେଇଛନ୍ତି କି?
3: ଟ୍ରିଟମେଣ୍ଟ ନାଇଁ କିଛି ନାଇଁ, ଏଇଟା ମାନେ ସପ୍ତାହଟେ ହେଉଛି ଆଜ୍ଞା, ଏମିତି ହେଇଛି ଆଜ୍ଞା।
1: ସପ୍ତାହ ହେଇଛି ହେଇଛି
3: ଆଜ୍ଞା।
1: ଆପଣ ଡାଇବେଟିସ୍ ଅଛି କି ଆପଣଙ୍କର?
3: ମୋ ଡାଇବେଟିସ୍ ଅଛି ଆଜ୍ଞା, ମାନେ ଗୋଡ଼ା ମାସରେ 230 ଥିଲା, ଆଉ ଔଷଧ ଖାଇଲା ପରେ ଏବେ 175 ଅଛି ଆଜ୍ଞା।
1: 175 ଅଛି? ଆଚ୍ଛା ଆଚ୍ଛା। ଆପଣ ଗତର କୌଣସି ମେଡିସିନ୍ କ'ଣ ଖାଇଛନ୍ତି କି?
3: ନାଇଁ ଯାଇନି ଆଜ୍ଞା, ଏଇଟା ଟିକେ ଟାଇମ୍ ହୋଇନି ବୋଲେ ଯାଇନି, ଟିକେ କମ୍ ଟିକେ ବଥା ଯାଇନି ଆଜ୍ଞା, ଖାଲି ପାଣି ଗରମ ପାଣି ଖାଲି ଟିକେ କୁଲା କୁଲା କରୁଛି ବାହାରେ, ଟିକେ ଭଲ ଲାଗିବ କହିଲି।
1: ହଁ ଠିକ୍ ଅଛି, ଆପଣ ଯାହା ଲୁଣ ପାଣି କୁଳୁଚା କରୁଛନ୍ତି କରନ୍ତୁ, ଆଉ ଆପଣ ତୁରନ୍ତ ଏହାର ଚିକିତ୍ସା ନିଅନ୍ତୁ।
3: କ'ଣ କିଛି ମାନେ କ୍ୟାନ୍ସର ଟାଇପ୍ କିଛି କ'ଣ ଅଲଗା ଖାଇଥିବ କି ଆଜ୍ଞା?
1: କ୍ୟାନ୍ସର ଟାଇପ୍ ମାନେ ଆପଣ ସେମିତି ଆପଣ କହିପାରିବେନି କ୍ୟାନ୍ସର ହେଇଛି, ଯେପର୍ଯ୍ୟନ୍ତ ଆପଣ ବାଇପ୍ସି ନେଇନାହାନ୍ତି ସେଇଟା। ଗତର ଆପଣଙ୍କୁ ଯଦି ଆପଣଙ୍କର ଯଦି ଡାଉଟ୍ କ୍ଲିୟର ସନ୍ଦେହ ଦୂର କରିବାକୁ ଚାହୁଁଛନ୍ତି ହେଲେ ଫାର୍ଷ୍ଟ ନିକଟସ୍ଥ କୌଣସି ଡକ୍ଟରଙ୍କ ପାଖକୁ ଦନ୍ତ ଚିକିତ୍ସକଙ୍କ ପାଖକୁ ଯାଆନ୍ତୁ, ପରାମର୍ଶ ନିଅନ୍ତୁ।
2: ଠିକ୍ ଅଛି, ରହିଲୁ ଭାଇ, ନମସ୍କାର।
3: ନମସ୍କାର।
2: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥା ଟିକେ
4: କାର୍ଯ୍ୟକ୍ରମ।
2: ଆଜି ଦାନ୍ତକୁ ନେଇକି କ'ଣ ସମସ୍ୟା ଅଛି ନା ଜାଣିବାକୁ ଚାହୁଁଛନ୍ତି, ପଚାରିଲେ?
4: ଦାନ୍ତ ବସୁଛନ୍ତି ସେଠି ମେଡିକାଲରେ?
1: ହଁ ବସା ହଉଛି ଦାନ୍ତ
4: ବସା ହଉଛି। କେମିତି ମାନେ ଫ୍ୟୁଜ୍ କେମିତି ପଡ଼ିବ ଆଜ୍ଞା?
1: ସେଇଟା ଆପଣ ଆସିଲା ପରେ ଦେଖାଯିବ ଆପଣଙ୍କର କେଉଁ ପ୍ରକାର ଦାନ୍ତ ବସାହବ, ରିମୁଭାଲ ନା ଫିକ୍ସ ବାଲା ବସିବ। ଆଉ ଯଦି ରିମୁଭାଲ ହେଉଛି ହେଲେ ତାର ଦେଖିବା ପାଇଁ ଆପଣ ମାଡ଼ି କେତେ ଷ୍ଟ୍ରଙ୍ଗ ଅଛି କି ନାହିଁ, ତାପରେ ଯଦି ଫିକ୍ସ ବାଲା ଦେଖିବାକୁ ପଡ଼ିବ ହେଲେ ଫିକ୍ସ ବାଲା ଦେଖିବାକୁ ପଡ଼ିବ, ଆମର ଆପଣଙ୍କର ବ୍ରିଥ୍ ସିଷ୍ଟମଟା କେତେ, ଆପଣଙ୍କର ଏବାଣ୍ଡ କେତେ ଷ୍ଟ୍ରଙ୍ଗ ଅଛି ସେଇଟା ଦେଖିବାକୁ ପଡ଼ିବ। ଆଉ ଯଦି ସ୍କ୍ରୁ ବାଲା ଅଛି ହେଲେ ସେଇଟା ବି ଦେଖିବାକୁ ପଡ଼ିବ, ଯେ ଆପଣଙ୍କର ବୋନ୍ ଡେନ୍ସିଟି ଦେଖିବାକୁ ପଡ଼ିବ। ସେଇଟା ଡିଫରେଣ୍ଟ ଡିଫରେଣ୍ଟ ଟାଇପ୍ର ଟ୍ରିଟମେଣ୍ଟ ଟାଇପ୍ସ ଅଛି, ସେଇଟା ଗତର ଆସି ଦେଖିଲା ପରେ ଜଣାପଡ଼ିବ।
2: ଏଇ ଯେଉଁ ଦାନ୍ତ ବସାଇବା କଥା କହିଲେ, ଏଥିପାଇଁ କିଛି ବୟସ ସୀମା ଅଛି କି?
1: ବୟସ ସୀମା

0: ଆମେ ଦିନକୁ ଦୁଇ ଥର ଦାନ୍ତ ଘଷିବା, ଖାଇବାର କେତେ ସମୟ ପୂର୍ବରୁ କ'ଣ ଗ୍ୟାପ୍ ଅଛି ନା ପରେ କେମିତି ଘଷିବା,
1: ପ୍ରତିଥର ପ୍ରାୟ 2 ମିନିଟ୍ ଧରି ଦାନ୍ତ ଘଷିବା ଉଚିତ।
2: ଦୁର୍ଘଟଣା ହେଉ କିମ୍ବା ଜରୁରୀକାଳୀନ ସ୍ୱାସ୍ଥ୍ୟ ସମସ୍ୟା, ପ୍ରତିଟି ସେକେଣ୍ଡ ମୂଲ୍ୟବାନ।
3: ସମ ହସ୍ପିଟାଲ ବ୍ରହ୍ମପୁର ଏମର୍ଜେନ୍ସି ଏବଂ ଟ୍ରମା କେୟାର ବିଭାଗ ଯେକୌଣସି ଜରୁରୀ ସମସ୍ୟା ପାଇଁ ସର୍ବଦା ପ୍ରସ୍ତୁତ। ଆମର ଅତ୍ୟାଧୁନିକ ଆଇସିୟୁ ଏବଂ ଏସ୍ଡିୟୁ କ୍ରିଟିକାଲ କେୟାର ମେଡିସିନ୍ ୟୁନିଟ୍ ଗୁରୁତର ରୋଗୀକୁ ତୁରନ୍ତ ଚିକିତ୍ସା ଯୋଗାଇଥାଏ। ଅଭିଜ୍ଞ ଡାକ୍ତର ଏବଂ ତାଲିମପ୍ରାପ୍ତ କର୍ମଚାରୀଙ୍କ ସହିତ ଆମେ ଆପଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉ।
2: 24 ଘଣ୍ଟା ଜରୁରୀକାଳୀନ ଚିକିତ୍ସା ଓ ଟ୍ରମା କେୟାର ପାଇଁ ଭରସା କରନ୍ତୁ ସମ ହସ୍ପିଟାଲ ଶୀତଳପଲ୍ଲୀ ତାରାତାରିଣୀ ରୋଡ ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
0: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ।
4: ହ୍ୟାଲୋ,
0: ନମସ୍କାର।
4: ନମସ୍କାର ଆଜ୍ଞା,
0: କିଏ କହୁଥିଲେ ଭଉଣୀ?
4: କୁନ୍ତଳା କୁମାରୀ ସାହୁ କହୁଛି, ଦକ୍ଷିଣପୁର।
0: କୁନ୍ତଳା ଭଉଣୀ ଦକ୍ଷିଣପୁରରୁ କହୁଛନ୍ତି। ଆପଣଙ୍କର କ'ଣ ଜାଣିବାର ଅଛି ନା କିଛି ସମସ୍ୟା ଅଛି ଦାନ୍ତକୁ ନେଇକି? ସାର୍ ଦେବାଶିଷ ସାର୍ ଏଠି ବସିଛନ୍ତି, ପଚାରନ୍ତୁ।
4: ଆଜ୍ଞା ସାର୍, ନମସ୍କାର।
1: ନମସ୍କାର ମା, କୁହନ୍ତୁ।
4: ସାର୍, ଦାନ୍ତର ଯୋଉ ରୁଟ୍ କେନାଲ ହଉଛି ସେଇଟା ଗୋଟେ ମୋର ଅସୁବିଧା ହେଇଥିଲା, ସେଇଟା ପୁରାଟା ବାହାର କରିବାକୁ ପଡ଼ିଥିଲା। ଆଉ ଥରେ ସେ ଯୋଉ ଡକ୍ଟରଙ୍କ ପାଖରେ ମୁଁ କରିଥିଲି, ବୋଧେ ତାଙ୍କର କିଛି ଫଲ୍ଟ ଯୋଗୁଁ ମୋର ଦାନ୍ତର ସେଟା ବାହାର କରିବାକୁ ପଡ଼ିଥିଲା। ହେଲେ ବାରମ୍ବାର ସେଇଟା କରିବା ଫଳରେ ଆଉ ଥରେ ଦାନ୍ତ ଆଉ ଥରେ ବସିବା ପାଇଁ ମୁଁ ଆଉ ଜଣେ ଏକ୍ସପର୍ଟ ପାଖକୁ ଗଲି। ସେ ଦେଖିଲେ ସେଟାର ଆଉ ଥରେ ସେ ଯୋଉ ପୁରୁଣାଟାକୁ ବାହାର କରିଦେଲେ, ବାହାର କରିକି ସେ ଆଉ ଥରେ ଏବେ ଲଗେଇଲେ କ'ଣ କିଛି ଅସୁବିଧା ଅଛି କି? ବାରମ୍ବାର ସେ ଜାଗାଟାରେ ସିମିଲି ହେଇଛି ତ
1: ରୁଟ୍ କେନାଲ ପରେ ଆପଣ କହିବା ମାନେ ଆପଣ କହିବାକୁ ଚାହୁଁଛନ୍ତି ଆପଣ ରୁଟ୍ କେନାଲ କରିଥିଲେ, ସେଇଟା ପେନ୍ ଆଉ ଆଉ ଥରେ ଆପଣ ରିଆର୍ସିଟି ମାନେ ଆଉ ଥରେ ପୁଣି ରୁଟ୍ କେନାଲ କରିଛନ୍ତି, ତାପରେ ଯାଇକି ଆଉ ଥରେ ଦାନ୍ତର ଆଉ ଜଣଙ୍କ ପାଖରେ ଦାନ୍ତର ଉପାଡ଼ି ଦେଇଛନ୍ତି। ଦାନ୍ତ ଉପାଡ଼ିକି କେତେ ଦିନ ହେଲାଣି?
4: ସାର୍ ମାସେ ହବଣି।
1: ମାସେ ହେଇଗଲାଣି? ମାସେ ହେଇଗଲାଣି ମାନେ ଆପଣଙ୍କର ମାଡ଼ି ପ୍ରାୟ ଶୁଖି ଯାଇଥିବ। ଯଦି ମାଡ଼ି ଶୁଖି ଯାଇଛି ହେଲେ ତାହେଲେ ଆପଣ ଦାନ୍ତ ବସେଇ ପାରିବେ। ସେଇଟା ସେଇଟା କେତେ ନମ୍ବର ଦାନ୍ତ କହିପାରିବେ? କେତେ ନମ୍ବର ଦାନ୍ତ କହିପାରିବେ? ଦାନ୍ତ କୋଉ ଦାନ୍ତ ଉପାଡ଼ିଥିଲେ? ସେଇ
4: କଳ ଦାନ୍ତ ପାଖାପାଖି ଦାନ୍ତଟା
1: ତଳପଟର। ହଁ, ଆପଣ ଦେଖନ୍ତୁ ମାଡ଼ିରେ ଯଦି ଇନଫେକ୍ସନ ଯଦି ନାହିଁ, ଆଉ ଯଦି ମାଡ଼ି ଯଦି ଶୁଖି ଯାଇଛି ହେଲ୍ଦି ଅଛି, ତାହେଲେ ଆପଣ ଦାନ୍ତ ବସେଇ ପାରିବେ। ଆଉ ଯଦି ମାଡ଼ି ଯଦି ଶୁଖି ନଥିବ, ଆପଣ ଦାନ୍ତ ଉପାଡ଼ିକି ମାଡ଼ି ଶୁଖି ନଥିବ, ତାପରେ ଦାନ୍ତ ବସେଇଦେବା ମାନେ ଆପଣଙ୍କୁ ଯନ୍ତ୍ରଣାଦାୟକ ହେଇପାରେ।
4: ସାର୍, ଆଉ ଗୋଟେ କଥା ପଚାରିବି, ଯୋଉ ବାରମ୍ବାର ଦାନ୍ତ ପୋକଡା ହେଉଛି, ମୋର ତ 2-3 ଦାନ୍ତ ସାର୍ ସେମିତି ପୋକଡା ହେଲାଣି, ତାର ଫଳ ବୋଲେ କାହିଁକି ସେଇଟା ହେଉଛି ଆଉ କ'ଣ ପ୍ରିକସନ ନେଲେ ସେଟା ହବନି ଜମା?
1: ଶୁଣ ମା, ଦାନ୍ତ ପୋକ ବୋଲି ସେମିତି କିଛି ନାହିଁ, ବୁଝିପାରିଲା ନା? ତାକୁ ଆମକୁ କୁହାଯାଏ କେଭିଟି। ଦାନ୍ତ କେଭିଟି କ'ଣ ପାଇଁ ହେଉଛି ଫାଷ୍ଟ ଆମକୁ ଜାଣିବାକୁ ପଡ଼ିବ। ଗୋଟେ ଜିନିଷ ଆମ ଘରେ ଗୋଟେ ଜିନିଷ ରହିଗଲେ ସେଇଟା ପଚିଯାଉଛି ନା ନାହିଁ, ସେମିତି ଆମର ମୁହଁରେ ଥିବା ଜୀବାଣୁ କୌଣସି ମାନେ କୌଣସି ଚିନି ଜାତୀୟ ଖାଦ୍ୟ ସେମାନେ କ'ଣ କରନ୍ତି, ଗୋଟେ ଅନେକ ଷ୍ଟିକି ଫୁଡ଼୍ ଲାଖି କୋଉ ଜିନିଷ ଖାଦ୍ୟ ଲାଗିକି ରହିଗଲା, ସେଇଟା କ'ଣ ହେବ, ଏସିଡ୍ ଫର୍ମେସନ୍ ମାନେ ଏସିଡ୍ ତିଆରି କରେ, ଯାହାଫଳରେ ଦାନ୍ତର ଉପର ସ୍ତରକୁ କ୍ଷତିଗ୍ରସ୍ତ କରି କେଭିଟି ସୃଷ୍ଟି କରେ। ସେଥିପାଇଁ ଆପଣ କ'ଣ କରିବାକୁ ପଡ଼ିବ, ପ୍ରତିଦିନ ଯାହା ଖାଇଲା ପରେ ଆପଣ ପାଟି କୁଳୁଚା କରିବେ, ଆଉ ରାତିରେ ସକାଳୁ ବ୍ରଶ କରିବେ, ଦିନକୁ 2 ବ୍ରଶ କରିବେ, ଆଉ ମାଉଥ୍ ୱାଶ୍ ଟିକେ ରେଗୁଲାର ମାଉଥ୍ ୱାଶ୍ କରିବେ, କିନ୍ତୁ ରେଗୁଲାର ମାଉଥ୍ ୱାଶ୍ ଦାଟ୍ ଟୁ ଆଲକୋହଲ ଫ୍ରି ହେଇଥିବାର ଅଛି, ସେମିତି ମାଉଥ୍ ୱାଶ୍ ଆପଣ କରିପାରିବେ।
0: ବୁଝିପାରିଲେ କଥା ଭଉଣୀ? ଧନ୍ୟବାଦ, ନମସ୍କାର। ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ। ନମସ୍କାର।
4: ନମସ୍କାର,
0: ଆପଣଙ୍କର କ'ଣ ସମସ୍ୟା ରହିଛି ନା ଜାଣିବାକୁ ଚାହୁଁଛନ୍ତି? ସାର୍ ଶୁଣୁଛନ୍ତି, ପଚାରନ୍ତୁ।
5: ମୋର ଦାନ୍ତ ମୋତେ କଣା ହୋଇଯାଇଛି, ମାତ୍ର ଦାନ୍ତ ବିନ୍ଧୁନି, କେବଳ ଖାଇବା ଟାଇମରେ ହିଁ ବିନ୍ଧୁଛି, ମାଛ ଫୁଲି ଯାଇଛି, କ'ଣ ଉପଚାର ଟି କହିଲେ ଭଲ ହେଇଥାନ୍ତା?
0: ଠିକ୍ ଅଛି, ସାର୍ କହୁଛନ୍ତି, ଶୁଣନ୍ତୁ।
1: ଆପଣ ଏଇଟା ଜାଣିବାକୁ ପଡ଼ିବ ଯେ ଆପଣ ଗୋଟେ ଏକ୍ସରେ କରିବେ ଡେଣ୍ଟାଲ୍ର, ଡେଣ୍ଟାଲ୍ ଏକ୍ସରେ କରିବେ, ଆଉ ସେଇଟା ଦେଖିବାକୁ ପଡ଼ିବ ଯେ ପେରିଆପିକାଲ୍ର କୌଣସି ଇନ୍ଫେକ୍ସନ୍

0: ଗଭୀର କ୍ଷତ ହେବାରୁ ରୋକିଥାଏ। ଏଥିପାଇଁ ପ୍ରତିଦିନ ବ୍ରଶ କରିବା, ଦାନ୍ତ ସହିତ ମାଢ଼ି ସଫା କରିବା ଗୁରୁତ୍ୱପୂର୍ଣ୍ଣ। ଆଜିର ଆଲୋଚନାରେ ନିହାତି ଭାବରେ ଆମେ ଜାଣିପାରିଲେ ଯେ କ'ଣ କଲେ ଦାନ୍ତ ଯତ୍ନ ନେଇପାରିବା। ଏଇ ଯେମିତି ଦାନ୍ତକୁ ଅଧିକ ଜୋରରେ ବ୍ରଶ କରିବା ଦ୍ୱାରା ବାହ୍ୟସ୍ତର କ୍ଷତିଗ୍ରସ୍ତ ହୋଇଯାଏ, ସର୍ବାଧିକ 2 ମିନିଟ୍ ମାନେ 120 ସେକେଣ୍ଡ ଯାଏଁ ବ୍ରଶ କରିବା ଆବଶ୍ୟକ। ସାଧାରଣତଃ 3 ମାସରେ ଥରେ ବ୍ରଶ ବଦଳାଇବା ଦରକାର। ଫ୍ଲୋରାଇଡ଼ ଯୁକ୍ତ ଟୁଥପେଷ୍ଟ ବ୍ୟବହାର କରିବା ଭଲ। ଦାନ୍ତ କାଠରେ ବ୍ରଶ କରିବା ଦ୍ୱାରା ମଧ୍ୟ ଦାନ୍ତ ମଜବୁତ ରହେ। ବିସ୍କୁଟ, ଚିପ୍ସ ଏହିସବୁ ଖାଦ୍ୟ ଦାନ୍ତ କ୍ଷୟର ପ୍ରମୁଖ କାରଣ। ଏସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖିବା ଭଲ। ରକ୍ତସ୍ରାବ, ଫୁଲା, ପାଇରିଆ ଭଳି ସମସ୍ୟା ଗମ୍ଭୀର ହୋଇପାରେ। ମାଢ଼ି ରୋଗ ହୃଦୟ, ଯକୃତ, ବୃକ୍କ, ମସ୍ତିଷ୍କକୁ ମଧ୍ୟ ପ୍ରଭାବିତ କରିପାରେ। ନିୟମିତ ଭାବେ ଗରମ ଲୁଣ ପାଣିରେ ମୁହଁ ଧୋଇବା ଆବଶ୍ୟକ। ଏହିସବୁ ଉପରେ ଯଦି ଆମେ ଧ୍ୟାନ ଦେବା, ଦାନ୍ତ ସୁନ୍ଦର ରହିବ ଆଉ ମଜବୁତ ବି ରହିବ। ଏଇଠି ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ, ଯେହେତୁ କାର୍ଯ୍ୟକ୍ରମର ଅବଧି ସରିବାକୁ ଆସିଲାଣି, ଏହାର ଅବଶିଷ୍ଟାଂଶ ଆଗାମୀ ଅଧ୍ୟାୟରେ ଆମେ ପ୍ରଚାର କରିବୁ। ରହୁଛୁ, ନମସ୍କାର। ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ ସମ୍ ହସ୍ପିଟାଲ ଶୀତଳପଲ୍ଲୀ ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
1: ସୁସ୍ଥ ମା ଓ ସୁସ୍ଥ ଶିଶୁ ପରିବାର ପାଇଁ ଏହା ସବୁଠୁ ବଡ ଖୁସି।
2: ସମ୍ ହସ୍ପିଟାଲ ବ୍ରହ୍ମପୁର ଆଣିଛି ମା ଏବଂ ଶିଶୁଙ୍କ ପାଇଁ ସୁରକ୍ଷିତ ମାତୃତ୍ୱ ଓ ଶିଶୁ ଚିକିତ୍ସା।
1: ହଁ, ସମ୍ ହସ୍ପିଟାଲ ବ୍ରହ୍ମପୁର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ପାଇବେ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଜଟିଳ ଗର୍ଭାବସ୍ଥାର ସଠିକ ଚିକିତ୍ସା, ଏବଂ ଶିଶୁ ରୋଗ ବିଭାଗରେ ରହିଛି ନବଜାତ ଶିଶୁଙ୍କ ପାଇଁ ଅତ୍ୟାଧୁନିକ ଏନ୍ଆଇସିୟୁ ଏବଂ ବିଶେଷ ଯତ୍ନ।
2: ଅଭିଜ୍ଞ ଡାକ୍ତର ଏବଂ ସ୍ନେହୀ ନର୍ସଙ୍କ ଦ୍ୱାରା ଉତ୍ତମ ସେବା ପାଇଁ ଆଜି ହିଁ ଆସନ୍ତୁ ସମ୍ ହସ୍ପିଟାଲ ଶୀତଳପଲ୍ଲୀ ତାରାତାରିଣୀ ରୋଡ ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।

ଏଇଠି ଶେଷ ହେଲା ହ୍ୟାଲୋ ଫୋନ୍ ଇନ୍ କାର୍ଯ୍ୟକ୍ରମ। ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ ଏଇ କାର୍ଯ୍ୟକ୍ରମ ଏଇଠି ଆମେ ଶେଷ କରୁଛୁ। କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ ସମ୍ ହସ୍ପିଟାଲ ଶୀତଳାପଲ୍ଲୀ ବ୍ରହ୍ମପୁର। କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ ପୁଷ୍ପିତା ପଟ୍ଟନାୟକ ଆକାଶବାଣୀ ବ୍ରହ୍ମପୁର। ଆରମ୍ଭ କରୁଛୁ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଗୀତାଞ୍ଜଳି।

0: ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ତୁ ଆଖି ଆଗରେ କେତେ ଗଲେ ଚାଲି ନେଇଗଲେ କେଉଁ ଧନ ତୁ ବା କ'ଣ ସାଙ୍ଗେ ନେଇଯିବୁ କରୁ ବୃଥା ଅଭିମାନ।

0: ବିକାଶର ଧାରା ଓଡ଼ିଶା ସାରା।
1: ଆରେ କି ପାଇଁ ଚାତୁରୀ ଦେଖାଉଛୁ ଗୋରି, ଏ ରଙ୍ଗ ରହିଲେ ହେଲା, ବେଳ ଥାଉ ଥାଉ ହୁଏ ସାବଧାନ, ସମୟ ଏବେ ଆସିଲା। ଗୀତ ନେଇଛୁ ଚୋରି ଚୋରି କଥା ଚିତ୍ରରୁ, ଶିଳ୍ପୀ ହେଲେ ଲତା ମଙ୍ଗେସ୍କର।

0: ସୁଭଦ୍ରା ଶକ୍ତି ବଜାରରେ SHG ମାମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। ଜୁନ୍ 12ରୁ 16 ତାରିଖ ପର୍ଯ୍ୟନ୍ତ ଏଥର ରଜ ମଉଜକୁ ଆହୁରି ଉଲ୍ଲାସ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକ୍ତି ବଜାର ଷ୍ଟୋର ସ୍କୁଲ ପାଖ ୟୁନିଟ୍ 8 SIRD ପରିସର ଭୁବନେଶ୍ୱର।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବସାଇଟ୍ରୁ ମଧ୍ୟ ଡାଉନଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ BLO ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟ।

0: ବନସ୍ତେ ଡାକିଲା ଗଜ ଗାଁ ସହରେ ରଜ ମଉଜ ରଜ ଦୋଳି ମା ମାନଙ୍କ ହାତ ତିଆରି ପିଠା ପସା ମିଠା ପାନ ନିଆରା ସ୍ୱାଦ ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ ଏସିଛି ମା ମାନଙ୍କ ହାତ ତିଆରି ଆରିସା କାକରା ମଣ୍ଡା ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ ଜୁନ୍ 12 ରୁ 16 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦ ନଗର ନେଇ ଏସ୍ ପ୍ଲାନେଟ୍ ଇନ୍ଫୋସିଟି ନନ୍ଦନକାନନ ଓ ସହର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ୍ ଏହା କେବଳ ପିଠାର ସମ୍ଭାର ନୁହେଁ ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।
1: କାର୍ଯ୍ୟକ୍ରମର ଶେଷ ଗୀତରେ ଶିଳ୍ପୀ ହେଲେ ଦ୍ୟୁତିପଦ ପାତ୍ର।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ କଲ୍।

0: ମ୍ୟାଡ଼ାମ ନମସ୍କାର।
1: ନମସ୍କାର,
0: ପ୍ରଥମେ ଆପଣଙ୍କର ପରିଚୟ ଆମ ଶ୍ରୋତା ଭଉଣୀମାନଙ୍କୁ ଟିକେ ଦିଅନ୍ତୁ।
1: ମୁଁ କିରଣ କୁମାରୀ ସାହୁ, ହିଞ୍ଜିଳି କାଟୁ। ଆମର ଗୋଟେ ଇନ୍ଷ୍ଟିଚ୍ୟୁଟ୍ ଅଛି, ସେଇଥିରେ ମୁଁ ପ୍ରିନ୍ସିପାଲ ଅଟେ।
0: ଆପଣଙ୍କର କ'ଣ ଏଜୁକେସନାଲ ଇନ୍ଷ୍ଟିଚ୍ୟୁଟ୍?
1: ହଁ, ଆଗର

0: ଏକୋଇଶ ସମସ୍ୟା ଦୁଇ ଦୁଣୀ ଚାରି ଦେନ୍ ଯାହା ଅଛି ଟୁ ପକେଇ ଦିଅନ୍ତୁ ସେଟା ତ ଏକୋଇଶ ଦୁଣୀ କେତେ ହେଲା ବୟାଳିଶ
1: ବୁଝିଲିନି ମ୍ୟାଡମ
0: ମ୍ୟାଡମ ଏକୋଇଶ ଦୁଣୀ ଆମକୁ ଆସୁନି ବଟ ଦୁଇ ଦୁଣୀ ଆସୁଛି
1: ଦୁଇ ଦୁଗୁଣ ଆସୁଛି
0: ଚାରି ଆମେ ମଲ୍ଟିପ୍ଲାଏ କରୁଥିଲୁ ଦୁଇ ସହିତ କରୁଥିଲେ ତ ଚାରି ଆଉ ଦୁଇ ଲେଖି ଦିଅନ୍ତୁ ଚାରି ଦୁଇ ବୟାଳିଶ ଦେନ୍ ଦୁଇ ତିନି ଛଅ ତ ଏକୋଇଶ ତିରିକି ତିନି ଦିନ ହେଇଛି ତ ଛଅ ତିନି ତେଷଠି ତ ଗୋଟେ ସେକେଣ୍ଡ ହେଇଗଲା ନା ଏକୋଇଶ ଚକୁ ଦୁଇ ଚକୁ ଆଠ ଚାରିକୁ ଚାରି ମୁଁ ରଖିଦେଲି ତ ଏକୋଇଶ ଚକୁ ଚଉରାଅଶୀ
1: ଆପଣଙ୍କ ଇନଷ୍ଟିଚ୍ୟୁଟରେ କେତେ ପିଲା ଅଛନ୍ତି
0: ଦେଢ଼ଶହ ପିଲା ଅଛନ୍ତି ଏବେ
1: ଦେଢ଼ଶହ ପିଲାକୁ ଆପଣ ଜଣେ
0: ନାଇଁ ସାର୍ ଆଉ ମୁଁ ମିଶିକି ଶିଖାନ୍ତୁ
1: ଆପଣଙ୍କ ହଜବେଣ୍ଡ ଆଉ ଆପଣ ଯେତେବେଳେ ଆପଣ ଏ ଯେ ବୈଦିକ ଗଣିତ ସେ ଇନଷ୍ଟିଚ୍ୟୁଟରେ ଶିଖିବା ପାଇଁ ଚାହିଁଲେ ପ୍ରେରଣା କେଉଁଠୁ ପାଇଲେ ଇନଷ୍ଟିଚ୍ୟୁଟ କେମିତି ତିଆରି କଲେ
0: ସାର୍ଙ୍କର ମୋର ମାଇଣ୍ଡରେ ତ ଥିଲା ଯେ କିଛି ଗୋଟେ କରିବ ଇନଷ୍ଟିଚ୍ୟୁଟ ପିଲାମାନଙ୍କୁ ଏଜୁକେସନ ଦେବା ଏମିତି ଗୋଟେ ମାଇଣ୍ଡରେ ଥିଲା ଭଗବାନଙ୍କୁ ସବୁଦିନ ଆଇଡ଼ିଆ ମାଗୁଥିଲି ଯେ କିଛି ଗୋଟେ ଫିଲ୍ଡ ଭଗବାନ ଦିଅନ୍ତୁ ବୋଲି ଦେନ୍ ହଠାତ୍ କିନା ଗୋଟେ କଲ୍ ଆସିଲା ଯେ ଗୋଟେ ଟେନ୍ଥ କ୍ଲାସ୍ ପିଲା ଓନ୍ଲି ମୋ ପାଖରେ 2 ମନ୍ଥ ପାଇଁ ଆସିଥିଲା ଯେ ସେ ଖାଲି ମୋଠୁ ମ୍ୟାଥ୍ ଆଉ ଇଂଲିଶ ପାଇଁ ଆସିଥିଲା ତ ଫାର୍ଷ୍ଟ ସିଏ ମୋ ଷ୍ଟୁଡେଣ୍ଟ ଥିଲା ଆଗ ମୁଁ ଗାଁରେ ବାହା ପୂର୍ବରୁ ପିଲାମାନଙ୍କୁ ପଢ଼ାଉଥିଲି ଟ୍ୟୁସନ୍ କରୁଥିଲି ଦେନ୍ ବାହାହେଲା ପରେ ମୋ ଜିନିଷ ବନ୍ଦ ହେଇଥିଲା ଦେନ୍ ସେ ହଠାତ୍ କିନା କଲ୍ କଲା ତ ସାର୍ ମୋତେ କହିଲେ କି ତମେ କରିବ କି ମୁଁ କହିଲି ହଁ ଇଚ୍ଛା ତ ଅଛି ବଟ୍ ଟାଇମ୍ ହେବନି ତ ସାର୍ କହିଲେ ହଉ ଚଳିବ ଯେମିତି ବି ହେଉଛି ତାକୁ ତ ସେ ଓନ୍ଲି 2 ମନ୍ଥ ପାଇଁ ଆସିଥିଲା ତାକୁ ମୁଁ ମ୍ୟାଥ୍ ଆଉ ଇଂଲିଶ ଶିଖେଇଲି ତାକୁ ମ୍ୟାଥ୍ରେ ମାନେ ସେ ଏତେ ବଡ଼ ଯେଉଁ ମ୍ୟାଥ୍ ତାଙ୍କ ସ୍କୁଲରେ ସେ ଶିଖେଇଦେଲା 2 ମନ୍ଥସ୍ରେ ଏମିତି ମ୍ୟାଥ୍ର ଜିନିଷ କରିଥିଲି ସେ ଟେନ୍ଥରେ ମଧ୍ୟ ଭଲ କଲା ଦେନ୍ ପ୍ଲସ୍ ଟୁରେ ମଧ୍ୟ ସେ 91% ଏବଭ୍ ରଖିଲା ଏବେ ସେ ରୋବୋଟିକ୍ AI କରିଛି ସେଇଠୁ ମଧ୍ୟ ସେ ଏବେ ମୋତେ ରିସେଣ୍ଟ ଗୁରୁ ବସରେ କଲ୍ କରିଥିଲେ ମ୍ୟାଡମ୍ ଆପଣ ଯେଉଁ ଗଣିତ ମୋତେ ପଢ଼େଇଥିଲେ ନା ସେଇଟା ସେ ତାଙ୍କ ଯେଉଁ କମ୍ପିଟିସନ୍ ସେ ସବୁଥିରେ ଫାଷ୍ଟ ହେଇଥିଲେ ତାକୁ ପଚାରୁଛନ୍ତି ତତେ କିଏ ଏମିତି ଗଣିତ ଶିଖେଇଛି ଯେ ତୁ ଏତେ ସ୍ପିଡ୍ କେମିତି କରୁଛୁ ସେ ଗୁଜୁରାଟରେ ପଢୁଛି ରୋବୋଟିକ୍ AI ତ ମୁଁ ଗୋଟେ 2 ମାସ ପାଇଁ ଯେଉଁ ମ୍ୟାଡମ୍ ମୋଠୁ ସେ ଗଣିତ ଶିଖିଥିଲା ସେଇଟା ତାକୁ ଏବେ ମଧ୍ୟ ଲାଇଫ୍ରେ କାମରେ ଆସିଛି ତାପରେ ପ୍ଲାନ୍ ହେଲା ମାନେ କିଛି ଗୋଟେ କରିବା ତ ଭଗବାନଙ୍କ ଦ୍ୱାରା ଗୋଟେ ପ୍ଲାଟଫର୍ମ ହେଲା ଆମ ପାଖରେ ଆଇଡ଼ିଆ ସବୁ ଥିଲା ବଟ କ'ଣ ଯେ ଗୋଟେ ବ୍ରାଣ୍ଡ ନଥିଲା ତ ଗୋଟେ ଅଲ୍ ଇଣ୍ଡିଆର ଗୋଟେ ବ୍ରାଣ୍ଡ ନେମ୍ ନେଇ ଆମେ ସେଇଥିରୁ ଆମର ଏଜୁକେସନକୁ ଆମେ ଯେଉଁ ମାଇଣ୍ଡସେଟ୍ କରୁଛୁ ସେଇଟା ଟିଚିଂ ଦେଉଛୁ
1: ଘର ପରିବାର ଏପଟେ ଆପଣ ଇନଷ୍ଟିଚ୍ୟୁଟ୍ କେମିତି ତାଳମେଳ କରୁଛନ୍ତି
0: ଫାର୍ଷ୍ଟ ଫାର୍ଷ୍ଟ ତ ତାଳମେଳ ହେଲାନି କାରଣ ଫାର୍ଷ୍ଟ ଫାର୍ଷ୍ଟ ସବୁ ଜିନିଷ ଟିକେ ପ୍ରୋବ୍ଲେମ୍ ଆସେ ଦେନ୍ ଅଟୋମେଟିକ୍ ସମସ୍ତେ ଫ୍ୟାମିଲି ମେମ୍ବର ମଧ୍ୟ କୋପରେଟ୍ ଯୋଗୁଁ ସବୁ କାମ ଇଜିଲି ହେଇଯାଏ ସାର୍ ମଧ୍ୟ କୋପରେଟ୍ କରନ୍ତି
1: ଆପଣ କେତେ ସମୟ ଦିଅନ୍ତି
0: ଇନଷ୍ଟିଚ୍ୟୁଟ୍ ତ ଆମର ସପ୍ତାହରେ ଓନ୍ଲି 4 ଘଣ୍ଟା ଦେନ୍ ପିଲାମାନଙ୍କୁ କେମିତି ପଢାଯାଏ ସେଇ ହିସାବରେ ତ ସଣ୍ଡେ ପୁରା ହୋଲ୍ ଡେ କ୍ଲାସେସ୍ ଥାଏ ମିନିମମ୍ 8-10 ଘଣ୍ଟା ଥାଏ ଦେନ୍ ସଟରଡେ 6 ଘଣ୍ଟା କ୍ଲାସେସ୍ ଥାଏ ଦେନ୍ ଏକ୍ସଟ୍ରା କ୍ଲାସେସ୍ ଥାଏ ପିଲାମାନଙ୍କର

0: ଯେକୌଣସି ପୂଜା ସମୟରେ ଅଫର୍ ଚାଲେ ଯେ 20% ଅଫ୍ ଅଛି, 30% ଅଫ୍ ଅଛି, ସପିଂ ମଲ୍ ଯାହାର ସେଲ୍ ଚାଲେ, ବଟ୍ ସେ ଲେଖିଦିଏ, ବଟ୍ ସେ କାଲକୁଲେସନ୍ ସେ ନିଜେ କରେ, ଆମେ ଜାଣିନୁ ସେ କ'ଣ କରୁଛି, ବଟ୍ ଯେତେବେଳେ ଆମେ
1: ଆମେ ଭୁଲରେ ହୁଏ ତ ପଡି ଯାଇପାରିବା
0: ହଁ ତ 32%ର 30% ଅଫ୍ ଅଛି, ଆମେ ଭୁଲ କି ଅଧିକ କି କମ୍ ଆମେ ଜାଣିନୁ, ବଟ୍ ସେ ଦୋକାନବାଲା ବିଶ୍ୱାସ କରେ, ଯଦି ଆମେ ପର୍ସେଣ୍ଟେଜ୍ଟା ଶିଖିଥିବା ତ ଆମେ ନିଜ କାଲକୁଲେସନ୍ ତ ନିଜେ ତ କରିପାରିବା, ତ ଆମେ ସବୁ ପିଲାମାନଙ୍କୁ ହୁଆଇ ଦେଉ ତମେ ଶିଖିଲେ କ'ଣ ହବ ଜିନିଷଟା, ଖାଲି ପରୀକ୍ଷା ପାଇଁ ଆମେ ଶିଖାଉନୁ, ଜିନିଷଟା ଶିଖିଲେ ତମ ଲାଇଫରେ କାମରେ ଆସେ, ଲାଇକ୍ ସିମ୍ପଲ୍ ଇଣ୍ଟରେଷ୍ଟ ହଉ, ଏବେ ଯଦି ଇଣ୍ଟରେଷ୍ଟ ଆମେ ଶିଖିଲେ କିଛି ନହେଲେ ଆମେ ଯେଉଁ ବଡ଼ ହେଲେ ଯିଏ ସମସ୍ତଙ୍କ ଘରେ ତ ପଇସା ସେଇଟା ସେ ବ୍ୟାଙ୍କରେ ରଖେ, ତ ବ୍ୟାଙ୍କ ତାକୁ କେତେ ପରସେଣ୍ଟ ଇଣ୍ଟରେଷ୍ଟ ଦେଉଛି, କି ଆମେ 20 ବି ସେଇଟା ଇନଭେଷ୍ଟ କରିବା, ଯେଉଁଠି ଅଧିକ ପରସେଣ୍ଟ ଇଣ୍ଟରେଷ୍ଟ ମିଳିବ ଆମେ ସେଇଠି ଇନଭେଷ୍ଟ କରିବା, ଯଦି ଆମେ ନିଜକୁ ଇଣ୍ଟରେଷ୍ଟ କାଲକୁଲେଟ୍ କରିବାର ଆସୁଥିବ ତ ଆମେ ନିଜ ପଇସାକୁ ନିଜେ ହିଁ ମ୍ୟାନେଜ୍ କରିପାରିବା, ଏବେ ରେସିଓ ଲେ ଅନୁପାତ ଆମେ କ'ଣ ପାଇଁ ଶିଖିବା, କାରଣ ସବୁ ଜିନିଷର ଗୋଟେ ଅନୁପାତ ଅଛି, ଧରିଲେ ଘରେ ଚକୁଳି ମଧ୍ୟ ବନା ହୁଏ, ତ ସେଇଥିରେ କ'ଣ ବିରିର ମାତ୍ରା କେତେ ଦରକାର, ଚାଉଳ କେତେ ମାତ୍ରା, 2:1, ତ ସେଇଥିପାଇଁ ଆମେ ଅନୁପାତ ଦରକାର, ତ ଆମେ ହ୍ୱାଇ ଦଉ, ତ ପିଲାମାନେ ସବୁ ଜିନିଷ ଇଣ୍ଟରେଷ୍ଟ

0: ଅନ୍ୟ ସବଜେକ୍ଟ କିଛି ନାହିଁ।
1: ସବୁ ସବଜେକ୍ଟ ମେମୋରି ସାଇନ୍ସ ଲାଇକ୍ କେମିତି ଗୋଟେ ଜିନିଷ ଇଜିଲି ମନେ ରଖିପାରିବା ଲାଇକ୍ ଦେଖନ୍ତୁ ଆପଣ ନର୍ମାଲ ମୁଁ ରେଡ଼ିଓ ଉପରେ କହୁଛି, ରେଡ଼ିଓର ଇନଭେନ୍ସନ୍ କିଏ ମ୍ୟାଡ଼ାମ
0: ମାର୍କୋନି
1: ମାର୍କୋନି, ବଟ ପିଲାଟାକୁ କହୁଛି ରେଡ଼ିଓ ମାର୍କୋନି ରେଡ଼ିଓ ମାର୍କୋନି, ବଟ କିଛି ସିଏ ତାର କେଦିନ ମନରେ ପଳେଇବ। ବଟ ଆମେ ତାକୁ ଯଦି ଏମିତି କହିବା ଦେଖନ୍ତୁ ସମସ୍ତ ରେଡ଼ିଓଟା ଥିଲା ବଟ ରେଡ଼ିଓ ବହୁତ ପୁରୁଣା ହେଲାଣି, ଆପଣ ବଜାଇବା ପାଇଁ କାଲେ ବଡ଼ ବାଜୁନି କେତେ କ'ଣ କହିଲେ ବଜୁନି, ବଟ ଆପଣ କହିଲେ ଜୋରସେ ଆଗେ ଗୋଟେ ରେଡ଼ିଓ ଉପରେ ଜୋରସେ କୋଣ୍ଡି ମାରିଦେଲେ ତ ସେ ଚାଲିଲା, ତ ରେଡ଼ିଓ ତଳେ ବାଜିଲେ ରେଡ଼ିଓ ଉପରେ ମାର୍କୋନି ରେଡ଼ିଓ ଉପରେ ମାର୍କୋନି ରେଡ଼ିଓ ଇନଭେନ୍ସନ୍ ମାର୍କୋନି। ମେମୋରି ସାଇନ୍ସରେ ଆମର ସବୁ ଜିନିଷ ସେଠି ଫିଜିକ୍ସ କେମିଷ୍ଟ୍ରି ହିଷ୍ଟ୍ରି ସବୁ ଜିନିଷ ମନେ ରଖାଯାଏ ଇଜିଲି, ତ ଆମେ ଚେଷ୍ଟା କରିଥିଲୁ ରୋବୋଟିକ୍ସ ମଧ୍ୟ ଆମେ କରୁ, ଆମେ ଚେଷ୍ଟା କରୁଛୁ ମୁଁ ମୋ ଛୁଆକୁ କେମିତି ଦେବି ତା ଲାପଟପ୍ ଏଜି ହେବ, ତ ତା ପାଇଁ ପ୍ଲାନ୍ କରିଥିଲୁ। ଦେନ୍ ଏମିତି ଭଗବାନ ଆମକୁ କଲେ ସେ ଆମେ ତା ପାଇଁ ଆମ ହିନ୍ଦିକାଟରୁ ହିଁ ସବୁ ଜିନିଷ ଆଣିଦେଲୁ, ଆମେ ଅନ୍ୟ ପିଲାମାନଙ୍କୁ ଟିଚିଂ ହେଉଛୁ ଆମ ପିଲା ନିଜେ ନିଜେ ସବୁ ଜିନିଷ ଶିଖୁଛି।
0: ବହୁତ ବଢ଼ିଆ ଟିକେ ଆପଣ ଶିଖେଇଲେ ଯେ ମାର୍କ କୌଣି କହିଲେ ସେ ମାର୍କୋନି କେତେ ସୁନ୍ଦର ଭାବରେ ଶିଖିଦେଲା, ଏମିତି ସବୁ ଜିନିଷ ଗୁଡ଼ା ଗୋଟେ ଗୋଟେ କିଛି ଗୋଟେ ଟ୍ରିକ୍ ନେଇକି ଆପଣ
1: ପିଲାମାନଙ୍କୁ
0: ରଖାନ୍ତି। ଆଉ କିଛି ନୈତିକ ଶିକ୍ଷା ଉପରେ ବି ଶିକ୍ଷା,
1: ନୈତିକ ଲାଇକ୍ ଦେଖନ୍ତୁ ଆମର ପରମ୍ପରାରେ ଏବେ କଣ ୟୁଏସ୍ଏ କଣ ରିସର୍ଚ୍ଚ କରୁଛନ୍ତି, ବାପା ମାନଙ୍କର ପାଦ 20 କାଉଣ୍ଟ କଲା ଯାଇ ଯଦି ବୁଢ଼ା ଗୁଡ଼ିକ ଛୁଇଁଲେ ଦେନ୍ ଆମର ବ୍ରେନ୍ ପାୱାର ଅଟୋମେଟିକ ବଢ଼ିବ। ତ ମେନ୍ ହେଉଛି ଆମର ଯେଉଁ ପରମ୍ପରା ଥିଲା ଶଶକାସନ ଥିଲା, ସେ ଶଶକାସନ ଯଦି ଆମେ ଡାଉନ ହେବା ତ ବ୍ଲଡ୍ ଆସିକି ବ୍ରେନ୍ ପାଖକୁ ଆସିବ, ବ୍ରେନ୍ ପାଖକୁ ଯେତେବେଳେ ବ୍ଲଡ୍ ମିଳିବ ସେତେବେଳେ ଆମର ବ୍ରେନ୍ଟା ଆହୁରି ସାର୍ପ ହେବ, ତ ସେଇଟା ଆମ ପରମ୍ପରାରେ ଥିଲା ଯେ

ଶ୍ରୋତା ଭଉଣୀ, କିରଣ ଭଉଣୀଙ୍କ ଠାରୁ ଶୁଣିଲେ ତାଙ୍କ ସଫଳତାର କାହାଣୀ। ହଁ ଭଉଣୀ, ଜୀବନରେ ଇଚ୍ଛା ଶକ୍ତି ଯଦି ଦୃଢ଼ ଅଛି ତେବେ ସବୁକିଛି ସମ୍ଭବ। ଯାହାକୁ ଠିକ୍ ରୂପେ ସାବ୍ୟସ୍ତ କରିପାରିଛନ୍ତି ଆଜ ଆମର ସ୍ୱୟଂ ସିଦ୍ଧା। ନିଜ ଜୀବନରେ ଆସିଥିବା ସବୁ ପରିସ୍ଥିତିକୁ ସେ କିଭଳି ସ୍ଥିତପ୍ରଜ୍ଞ ଭାବେ ନିଜ କାର୍ଯ୍ୟକୁ ନିର୍ବାହ କରିଛନ୍ତି ସେ କଥା ଆମ ସହିତ ସେ ବାଣ୍ଟିଲେ। ଆଉ ଉଦାହରଣଟିଏ ପାଲଟି ଗଲେ ଆମ ନାରୀ ସମାଜ ପାଇଁ

ଏବଂ ଉଦ୍ୟୋଗୀଙ୍କୁ ଏକତ୍ରିତ କରିଛି। ଭାରତ ବ୍ୟାପକ ନବସୃଜନ ଇକୋସିଷ୍ଟମକୁ ବିଶ୍ୱସ୍ତରରେ ପ୍ରସାର କରିବା ପାଇଁ ଏହି କାର୍ଯ୍ୟକ୍ରମ ଏକ ମଞ୍ଚ ପ୍ରଦାନ କରୁଛି। ଉଦ୍ଘାଟନୀ କାର୍ଯ୍ୟକ୍ରମ ପରେ ଶ୍ରୀ ମୋଦି ରାଷ୍ଟ୍ରପତି ମାକ୍ରନ୍ଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ଏବଂ ବିଶ୍ୱସ୍ତରୀୟ ରଣନୈତିକ ସହଭାଗିତା ନେଇ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଏହାପରେ ଶ୍ରୀ ମୋଦି ଦ୍ୱିରାଷ୍ଟ୍ରୀୟ ଗସ୍ତର ପରବର୍ତ୍ତୀ ପର୍ଯ୍ୟାୟରେ ସ୍ଲୋଭାକିଆ ଅଭିମୁଖେ ଯାତ୍ରା କରିବେ। ସ୍ଲୋଭାକିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଅପୂର୍ବ ଶ୍ରୀବାସ୍ତବ କହିଛନ୍ତି ଶ୍ରୀ ମୋଦିଙ୍କ ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ନୂତନ ମାର୍ଗ ଉନ୍ମୁକ୍ତ କରିବା ସହ ଆର୍ଥିକ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବ। ସ୍ଲୋଭାକିଆ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ଫ୍ରାନ୍ସର ଏଭିଏନ୍କୁ ଯାତ୍ରା କରିବେ। ସେଠାରେ ଆସନ୍ତା 16 ଏବଂ 17 ତାରିଖରେ G7 ଶିଖର ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହାପରେ 18 ତାରିଖରେ ଶ୍ରୀ ମୋଦି ପ୍ୟାରିସ୍ଠାରେ ପହଞ୍ଚ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କ ସହ ମିଳିତ ଭାବେ ଭିଭାଟେକ୍ 2026 କାର୍ଯ୍ୟକ୍ରମରେ ଯୋଗଦେବେ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ଏକ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୁଷ ମନ୍ତ୍ରଣାଳୟ, ମୋରାରଜୀ ଦେଶାଇ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଯୋଗ ଏବଂ ହାବିଲ୍ଡି ସହଯୋଗରେ ଆୟୋଜିତ ଏହି ଅନ୍ଲାଇନ୍ ଅଧିବେଶନରେ 130ରୁ ଅଧିକ ଦେଶ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି ଯୋଗାଭ୍ୟାସ ଏବେ ଏକ ବିଶ୍ୱସ୍ତରୀୟ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଜାତିସଂଘ ଦ୍ୱାରା ଆନ୍ତର୍ଜାତିକ ଯୋଗ ଦିବସକୁ ମାନ୍ୟତା ପ୍ରଦାନ ଭାରତ ପାଇଁ ଗର୍ବର ବିଷୟ ବୋଲି ଶ୍ରୀ ଯାଦବ କହିଛନ୍ତି। ସାର୍ବଜନୀନ ସ୍ୱାସ୍ଥ୍ୟ ଏବଂ କଲ୍ୟାଣକୁ ପ୍ରୋତ୍ସାହନ ପ୍ରଦାନ କରିବାରେ ଯୋଗର ବର୍ଦ୍ଧିତ ଗ୍ରହଣୀୟତାକୁ ପ୍ରତିଫଳନ କରୁଛି। ଦୈନନ୍ଦିନ ଜୀବନରେ ଯୋଗକୁ ଏକ ଅଂଶ ଭାବେ ଗ୍ରହଣ କରିବାକୁ ଶ୍ରୀ ଯାଦବ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଭୌଗୋଳିକ, ସାଂସ୍କୃତିକ ଏବଂ ଭାଷାଗତ ସୀମା ବାହାରେ ମାନବତାକୁ ଏକତ୍ର କରିବାରେ ଏହି ଅନ୍ଲାଇନ୍ ଯୋଗ ଅଧିବେଶନ ଏକ ବଡ଼ ମଞ୍ଚ ପ୍ରଦାନ କରିଛି ବୋଲି ଶ୍ରୀ ଯାଦବ କହିଛନ୍ତି। ଆସନ୍ତା 21 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ

ଅନୁସାରେ ତିନି ଦିନ ବିଶ୍ରାମ ଏବଂ ମନୋରଞ୍ଜନର ସମୟ ହୋଇଥିବାରୁ ପୁରପଲ୍ଲୀରୁ ସହର ପର୍ଯ୍ୟନ୍ତ ରଜ ପର୍ବ ପାଳନ କରାଯାଇଥାଏ। ରଜରେ ଝିଅମାନେ ନୂତନ ବସ୍ତ୍ର ପରିଧାନ କରିବା ସହିତ ଦୋଳି ଖେଳିବାର ପରମ୍ପରା ରହିଛି। ଏହି ଅବସରରେ ସୁସ୍ୱାଦୁ ପାନ ଏବଂ ଭୋଜନର ନିଆରା ପରମ୍ପରା ରହିଆସିଛି। ପର୍ବର ଚତୁର୍ଥ ଦିନରେ ବସୁମତୀ ସ୍ନାନ କରାଯିବା ସହ ଏହି ପର୍ବ ଶେଷ ହୋଇଥାଏ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଅବସରରେ ଦେଶବାସୀଙ୍କୁ ବିଶେଷକରି ଓଡ଼ିଶାର ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି, ପୃଥିବୀ ମାତୃତ୍ୱ ଏବଂ ମେଘକୁ ଏହି ପର୍ବ ସମ୍ମାନ ପ୍ରଦର୍ଶନ କରିଥାଏ। ଓଡ଼ିଶା ତଥା ଦେଶବାସୀଙ୍କର ଏହି ଅବସରରେ ରାଷ୍ଟ୍ରପତି ସୁଖ ଶାନ୍ତି ଏବଂ ସମୃଦ୍ଧି କାମନା କରିଛନ୍ତି। ସର୍ବାଧିକ ଭରତନାଟ୍ୟ ନୃତ୍ୟଶିଳ୍ପୀ ଏକତ୍ର ପ୍ରଦର୍ଶନ କରି ଗିନିସ୍ ବିଶ୍ୱରେକର୍ଡ ପ୍ରତିଷ୍ଠା କରିଛନ୍ତି। କଲମ୍ବୋର ଗାଲେଫେସ୍ ଗ୍ରୀନ୍ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଭାରତର ସଙ୍ଗମ ଗ୍ଲୋବାଲ୍ ଏକାଡେମୀ ଏବଂ ଶ୍ରୀଲଙ୍କାର ସମାଗିଜ୍ ଜେଲିଆ ମିଳିତ ଭାବେ ଆୟୋଜନ କରିଥିଲେ। ଏଥିରେ ଶ୍ରୀଲଙ୍କା, ଭାରତ ତଥା ଅନ୍ୟାନ୍ୟ ଦେଶର 5,000 ଅଧିକ ନୃତ୍ୟଶିଳ୍ପୀ ଅଂଶଗ୍ରହଣ କରି ଏକତ୍ର ଭାବେ ଭରତନାଟ୍ୟମ୍ ନୃତ୍ୟ ପରିବେଷଣ କରିଥିଲେ। ସୀମାପାର ସାଂସ୍କୃତିକ ସମ୍ପର୍କକୁ ପ୍ରୋତ୍ସାହନ ପ୍ରଦାନ କରିବାରେ ଏହି କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ସନ୍ତୋଷ ଝା ଏହି ରେକର୍ଡ ସଂକ୍ରାନ୍ତ ପ୍ରମାଣପତ୍ର ଗ୍ରହଣ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ଝା ଏହି ସଫଳତା ପାଇଁ ନୃତ୍ୟଶିଳ୍ପୀ ଏବଂ ଆୟୋଜକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରସିଦ୍ଧ ଅର୍ଥନୀତିଜ୍ଞ ପ୍ରଫେସର ଅଲକ ଏନ୍ ଶର୍ମାଙ୍କୁ ଶ୍ରମ ପରିସଂଖ୍ୟାନ ଆଧାରିତ ଏକ ଉଚ୍ଚସ୍ତରୀୟ ବୈଷୟିକ ବିଶେଷଜ୍ଞ କମିଟିର ଅଧ୍ୟକ୍ଷ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ଦେଶବାସୀଙ୍କ ପାଖରେ ଗତ 12 ବର୍ଷ ମଧ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ସହଜ ଓ ସୁଲଭ ମୂଲ୍ୟରେ ପହଞ୍ଚାଇ ପାରିଛି କହିଲେ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦେଲେ କେନ୍ଦ୍ର ଆୟୁଷ ମନ୍ତ୍ରୀ। ଆଜିଠାରୁ ଆରମ୍ଭ ହୋଇଛି ତିନିଦିନିଆ କୃଷିଭିତ୍ତିକ ଗଣପର୍ବ ରଜ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି। ଏବଂ ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ 2026 ଚିଠା ନିୟମାବଳୀ ଘୋଷିତ, ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ କଲେ ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଗତ 12 ବର୍ଷ ଧରି ଦେଶରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଅଧିକ ସହଜ ଓ ସୁଲଭ ମୂଲ୍ୟରେ ପ୍ରଦାନ କରାଯାଇପାରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ବିଶ୍ୱର ଏହି ସର୍ବବୃହତ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ଆୟୁଷ୍ମାନ ଭାରତ ମାଧ୍ୟମରେ ସମାଜର ଦୁର୍ବଳ ଶ୍ରେଣୀଙ୍କ ପାଖରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଅତ୍ୟନ୍ତ ଗର୍ବର ବିଷୟ। ଶ୍ରୀ ମୋଦି କହିଛନ୍ତି ଭାରତୀୟ ଜନୌଷଧି ପରିଯୋଜନା ପଦକ୍ଷେପ ଔଷଧ ମୂଲ୍ୟକୁ ସୁଲଭ କରିଛି। ଡାକ୍ତରୀ ଶିକ୍ଷା ପ୍ରତିଷ୍ଠାନ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଆସନ ଉପଲବ୍ଧତା ଯୋଗୁଁ ଚିକିତ୍ସା ଶିକ୍ଷା ମଧ୍ୟ ଅଧିକ ସୁଲଭ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୁସ୍ଥ ଭାରତ ଗଠନ ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିବ ବୋଲି ଶ୍ରୀ ମୋଦି କହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି।

0: ସହଯୋଗରେ ଆୟୋଜିତ ଏହି ଅନ୍ଲାଇନ୍ ଅଧିବେଶନରେ 130 ଅଧିକ ଦେଶ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି, ଯୋଗାଭ୍ୟାସ ଏବେ ଏକ ବିଶ୍ୱସ୍ତରୀୟ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଜାତିସଂଘ ଦ୍ୱାରା ଆନ୍ତର୍ଜାତିକ ଯୋଗ ଦିବସ ମାନ୍ୟତା ପ୍ରଦାନ ଭାରତ ପାଇଁ ଗର୍ବର ବିଷୟ ବୋଲି ଶ୍ରୀ ଯାଦବ କହିଛନ୍ତି। ସାର୍ବଜନୀନ ସ୍ୱାସ୍ଥ୍ୟ ଏବଂ କଲ୍ୟାଣକୁ ପ୍ରୋହାହନ ପ୍ରଦାନ କରିବାରେ ଯୋଗର ବର୍ଦ୍ଧିତ ଗ୍ରହଣୀୟତାକୁ ପ୍ରତିଫଳନ କରୁଛି। ଦୈନନ୍ଦିନ ଜୀବନରେ ଯୋଗକୁ ଏକ ଅଂଶ ଭାବେ ଗ୍ରହଣ କରିବାକୁ ଶ୍ରୀ ଯାଦବ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଆସନ୍ତା 21 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହିତ ଅଂଶଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ଯାଦବ ଅନୁରୋଧ କରିବା ସହ ହର୍ ଘର ଯୋଗ ହର୍ ଦିନ ଯୋଗର ସଂକଳ୍ପକୁ ଆଗେଇ ନେବାକୁ ଆହ୍ୱାନ ଦେଇଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଆଜି କୋଣାର୍କସ୍ଥିତ ସୂର୍ଯ୍ୟମନ୍ଦିର ସମ୍ମୁଖରେ ଅନୁଷ୍ଠିତ ଯୋଗ ଶିବିରରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ବିଶାଖାପାଟଣାର ଓମ୍ ଯୋଗ ସେଣ୍ଟର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ରାଜ୍ୟପାଳ ଆନନ୍ଦ ପ୍ରକାଶ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ପେଟ୍ରୋଲ ଓ ଡିଜେଲ ପ୍ରଦୂଷଣରୁ ମୁକ୍ତି ନିମନ୍ତେ ସୌରଶକ୍ତି ବା ବ୍ୟାଟେରୀ ଚାଳିତ ଗାଡ଼ି ଚଳାଇବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ 2026ର ଚିଠା ନିୟମାବଳୀ ପ୍ରକାଶ ପାଇଛି। ଘର ମାଲିକ ଏବଂ ଘରେ ଭଡ଼ା ରହୁଥିବା ଲୋକଙ୍କ ମଧ୍ୟରେ ଦୀର୍ଘଦିନ ଧରି ରହୁଥିବା ସମସ୍ୟାର ସମାଧାନ ଦିଗରେ ଏହି ଅଧିନିୟମ ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି। ଘରଭଡ଼ା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ସରକାର ଲିଖିତ ଘରଭଡ଼ା ଚୁକ୍ତିକୁ ଚିଠା ନିୟମାବଳୀରେ ବାଧ୍ୟତାମୂଳକ କରିଛନ୍ତି। ନିର୍ଦ୍ଦିଷ୍ଟ ନିୟମ ଆଧାରିତ ଭଡ଼ା ବୃଦ୍ଧି ପାଇଁ ନିୟମାବଳୀରେ ଉଲ୍ଲେଖ କରାଯାଇଛି। ଏହି ଚିଠା ନିୟମାବଳୀ ସମ୍ପର୍କରେ ଜନସାଧାରଣଙ୍କଠାରୁ ମତାମତ ଲୋଡ଼ାଯାଇଛି। ଏଥିପାଇଁ 15 ଦିନର ସମୟ ସୀମା ଧାର୍ଯ୍ୟ କରାଯାଇଛି। ମତାମତ ଇମେଲ ମାଧ୍ୟମରେ ନଗର ଉନ୍ନୟନ ବିଭାଗକୁ ପଠାଯାଇପାରିବ। ନିୟମାବଳୀ ଅନୁଯାୟୀ ଘରଭଡ଼ା ସମ୍ପର୍କିତ ବିଭିନ୍ନ ବିବାଦର ସମାଧାନ ପାଇଁ ଟ୍ରାଇବୁନାଲ ଓ ରେଣ୍ଟ କୋର୍ଟ ଗଠନ ପ୍ରସ୍ତାବ ରହିଛି। ଆଗାମୀ ଦିନରେ ସମସ୍ତ ସହରାଞ୍ଚଳରେ ରେଣ୍ଟାଲ ହାଉସ୍ ନିର୍ମାଣ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।
1: ଭଡ଼ାଟିଆ ଏବଂ ଭଡ଼ା ଘର ଭିତରେ ବି ଡିଫରେନ୍ସ ତିଆରି ହେଉଛି। ଆମେ ଓଡ଼ିଶା ଅର୍ବାନ ରେଣ୍ଟାଲ ହାଉସିଂ ପଲିସି ଗୋଟେ ଆଣିଛୁ, ତେଣୁ ଲୋକଙ୍କ ପାଖରୁ ବି ମତ ମାଗୁଛୁ, ତା ଉପରେ ସମସ୍ତଙ୍କର ଭ୍ୟୁ ନେଇକି ଆମେ ତାକୁ ଫାଇନାଲ ନୋଟିଫିକେସନ କରିବୁ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଯେଉଁମାନେ ପାଠ ପଢ଼ିବାକୁ ଆସୁଛନ୍ତି ଛାତ୍ରଛାତ୍ରୀମାନେ, ଯେଉଁମାନେ ବ୍ୟବସାୟ ପାଇଁ ଆସୁଛନ୍ତି, ଯେଉଁମାନେ ଛୋଟ ଛୋଟ ଚାକିରି ବି କରିଛନ୍ତି, ସେମାନେ ବି ମଧ୍ୟ ଘର ଖଣ୍ଡେ ଭଡ଼ା ପାଇବା କଷ୍ଟକର ହୋଇଯାଉଛି। ଏବଂ ଘର ମାଲିକ ଏବଂ ଯିଏ ଭଡ଼ା ନେବ ତାଙ୍କ ଭିତରେ ସୁସମ୍ପର୍କ ରଖିକି ଗୋଟେ ପଲିସି ଆମେ ଏମିତି ଆଣୁଛି ଯେ ତାଙ୍କ ଭିତରେ ବି ଡିଫରେନ୍ସ ଫ୍ୟୁଚରରେ ନ ହେବ।
0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର କୃଷିଭିତ୍ତିକ ତିନିଦିନିଆ ଗଣପର୍ବ ରଜ ଆଜିଠାରୁ ଆରମ୍ଭ ହୋଇଛି। ଆଜି ପହିଲି ରଜ, ଆସନ୍ତାକାଲି ରଜ ସଂକ୍ରାନ୍ତି ଏବଂ ତା'ପର ଦିନ ଭୂମିଦହନ ପାଳନ କରାଯିବ। ଶୁଖିଲା ଭୂଇଁରେ ବର୍ଷାପାଣି ପଡ଼ିବା ପରେ ମାଟିର ପ୍ରଜନନ ଶକ୍ତି ବଢ଼ିଥାଏ, ସେଥିପାଇଁ ଏହି ତିନିଦିନ ଜମିରେ ଚାଷ କରାଯାଇନଥାଏ। ପରମ୍ପରା ଅନୁସାରେ ତିନିଦିନ ବିଶ୍ରାମ ଏବଂ ମନୋରଞ୍ଜନର ସମୟ ହୋଇଥିବାରୁ ପୁରପଲ୍ଲୀରୁ ସହର ପର୍ଯ୍ୟନ୍ତ ରଜ ପର୍ବ ପାଳନ କରାଯାଇଥାଏ। ରଜରେ କୁମାରୀ ଝିଅମାନେ ନୂତନ ବସ୍ତ୍ର ପରିଧାନ କରି ହାତରେ ମେହେନ୍ଦି ଓ ପାଦରେ ଅଳତା ଲଗାଇବା ସହ ଦୋଳି ଖେଳିବାର ପରମ୍ପରା ରହିଛି। ରଜଦୋଳି ଗୀତରେ ପରିବେଶ ମୁଖରିତ ହୋଇଛି। ପିଠାପଣା ସହ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ସୁସ୍ୱାଦୁ ପାନ ଏବଂ ବ୍ୟଞ୍ଜନର ନିଆରା ପରମ୍ପରା ଦେଖିବାକୁ ମିଳୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଣପର୍ବ ରଜ ଉପଲକ୍ଷେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ପାରମ୍ପରିକ ଦୋଳି ଖେଳ, ପିଠା, ପାନ ଆଦିର ମହତ୍ତ୍ୱ ସମ୍ପର୍କରେ କହିବା ସହ ମାଟି, ମା ଓ ମେଘର ସମ୍ମାନାର୍ଥେ ଏହା ପାଳନ କରାଯାଉଥିବା ଉଲ୍ଲେଖ କରିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ରଜପର୍ବ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କୃଷିଭିତ୍ତିକ ଏହି ଗଣପର୍ବ ରାଜ୍ୟର ସଂସ୍କୃତି ଅଧିକ ସୁଲଭ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୁସ୍ଥ ଭାରତ ଗଠନ ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିବ ବୋଲି ଶ୍ରୀ ମୋଦି କହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି, ଏବଂ କୃଷିଭିତ୍ତିକ ସଭ୍ୟତାକୁ ପିଢ଼ି ପରେ ପିଢ଼ି ସମୃଦ୍ଧ କରିଆସିଛି। ଉପମୁଖ୍ୟମନ୍ତ୍ରୀ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଙ୍କ ଠାରୁ ବଣ୍ଡା ଏବଂ କୁଆଙ୍କ ଯାଏ ସବୁ ଭାଷାରେ
1: କେବଳ ଆକାଶବାଣୀ।

ଭାଷାର ପ୍ରାର୍ଥକ୍ୟ ଏ ସମ୍ପର୍କରେ ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ ଅନେକ କଥା ବୁଝାଇଥିଲେ। ସେଥିପାଇଁ ସେ ମହାଶୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେହିଦିନ ବନ୍ୟା କାର୍ଯ୍ୟକ୍ରମରେ ଜଳବାୟୁ ପରିବର୍ତ୍ତନରେ ଜଙ୍ଗଲର ଭୂମିକା ଏ ସମ୍ପର୍କରେ ଡକ୍ଟର ନିବେଦିତା ମହାଶୟଙ୍କ ଶିକ୍ଷଣୀୟ ତଥ୍ୟ ହୃଦୟଛୁଆଁ ହୋଇପାରିଛି ବୋଲି ସେ ଲେଖିଛନ୍ତି। ଆକାଶବାଣୀ କଟକ କେନ୍ଦ୍ରର ଐତିହ୍ୟ ସମ୍ପର୍କରେ କିଶୋର ଚକ୍ର କାର୍ଯ୍ୟକ୍ରମରେ ଯେଉଁ କୁଇଜର ପ୍ରସାରଣ କରାଯାଇଥିଲା ତାହା ଅନେକ ଶିକ୍ଷଣୀୟ ହୋଇପାରିଛି। ଏପ୍ରିଲ ମାସ 28 ତାରିଖ ଯୁବବାଣୀରେ ଜାହ୍ନବୀର ରାକ୍ଷୀ ଏହାର ଉପସ୍ଥାପନା କରିଥିଲେ ଦୀପ୍ତିମୟୀ ଷଡ଼ଙ୍ଗୀ। ତାହା ଖୁବ୍ ହୃଦୟ

चित्रसेन, उपचित्र, सुचारू, चित्राक्ष, नंद और उपेंद्र बनाए गए।

ତଥାବନ୍ଧୁ ଏହି ଗୀତଟି ଆପଣମାନେ ଶୁଣିଥିଲେ ଜଗତ ଠାକୁର ଭଜନ ଆଲବମ୍ର ଗୀତଟିକୁ ଗାଇଥିଲେ ମନୋଜ କୁମାର, ଗୀତିକାର ତୁଳସୀ ରାଣୀ ବେହେରା। ତାହେଲେ ଶୁଣିଲେ କେତୋଟି ଓଡ଼ିଆ ଭକ୍ତି ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ପ୍ରଶା କଲୁ। ଆକାଶବାଣୀ ବ୍ରହ୍ମପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଯୁବପିଢ଼ିମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଯୁବପାଣି। ଆଜି ଉପସ୍ଥାପନରେ ଅଛନ୍ତି ବର୍ଷାରାଣୀ ପାଣିଗ୍ରାହୀ। ତାହେଲେ ଆସନ୍ତୁ ଶୁଣିବା ଯୁବପାଣି କାର୍ଯ୍ୟକ୍ରମ।

ସୁଗନ୍ଧ, ଗଛରେ ଦଳି, ଘରେ ଘରେ ପିଠାପଣା, ଆଉ ମନରେ ଅନେକ ଅଜଣା ଖୁସି। ଛୋଟବେଳେ ରଜ ଆସିବାର ଅପେକ୍ଷା କିଛି ଅଲଗା ହିଁ ଖୁସି ଦେଇଥାଏ। ପ୍ରଥମେ ତ ନୂଆ ଡ୍ରେସ୍, ତାପରେ ଦୋଳି, ଆଉ ସବୁଠୁ ବଡ଼ କଥା ହେଲା ରଜରେ ସ୍କୁଲ ଛୁଟି ଥାଏ। ଏଇ ଛୋଟ ଛୋଟ ଖୁସି ଆଜି ବହୁତ ମନେ ପଡ଼େ। ରଜ ହେଉଛି ଓଡ଼ିଶାର ଏକ ପ୍ରସିଦ୍ଧ ପର୍ବ। ଏହା ପ୍ରକୃତି ଓ ନାରୀତ୍ୱ ସମ୍ମାନ ଦେବାର ପର୍ବ। ଲୋକ ବିଶ୍ୱାସ ଅନୁସାରେ ଏହି ସମୟରେ ଧରିତ୍ରୀ ମା ରଜସ୍ୱଳା ହୁଅନ୍ତି। ସେଥିପାଇଁ ଏହି ତିନି ଦିନ ମାଟିକୁ ଚାଷ କରାଯାଏ ନାହିଁ। ଏହା ଆମର ଧରିତ୍ରୀ ମାଙ୍କୁ ଓ ଭୂମି ଦେବୀଙ୍କୁ ବିଶ୍ରାମ ଦେବାର ପ୍ରତୀକ। ରଜ ଆମକୁ ଶିଖାଏ ପ୍ରକୃତିକୁ ସମ୍ମାନ ଦେବା ଓ ନାରୀକୁ ଗୌରବ ଦେବା। ରଜ ସାଧାରଣତଃ ତିନି ଦିନ ପାଳନ କରାଯାଏ। ପ୍ରଥମ ଦିନକୁ ପହିଲି ରଜ କୁହାଯାଏ। ଏହି ଦିନରୁ ଆରମ୍ଭ ହୁଏ ରଜ। ଦ୍ୱିତୀୟ ଦିନକୁ ମିଥୁନ ସଂକ୍ରାନ୍ତି କୁହାଯାଏ। ଏହା ରଜର ସବୁଠାରୁ ମୁଖ୍ୟ ଦିନ। ଘରେ ଘରେ ବିଭିନ୍ନ ପ୍ରକାର ପିଠାପଣା ହୁଏ ଏବଂ ତୃତୀୟ ଦିନକୁ କୁହାଯାଏ ଭୂମି ଦହନ। ଏହି ତିନି ଦିନ ଲୋକମାନେ ଖୁବ୍ ଖୁସିରେ ସମୟ କାଟନ୍ତି।

ଶ୍ରୋତା ବନ୍ଧୁ, ଏହି ପର୍ବ କେବଳ ଏକ ଉତ୍ସବର ପର୍ବ ନୁହଁ, ଏହା ପ୍ରକୃତି ସହ ମଣିଷର ସମ୍ପର୍କକୁ ଦେଖାଇଥାଏ। ବର୍ଷା ଋତୁର ଆରମ୍ଭ ସହିତ ମାଟି ନୂଆ ଫସଲ ପାଇଁ ପ୍ରସ୍ତୁତ ହୁଏ, ସେଥିପାଇଁ ଏହି ସମୟରେ ଚାଷ କାମ ବନ୍ଦ ରଖାଯାଏ ଓ ଧରିତ୍ରୀ ମାକୁ ବିଶ୍ରାମ ଦିଆଯାଏ। ଏହି ପର୍ବ ନାରୀମାନଙ୍କ ଗୁରୁତ୍ୱକୁ ଅତ୍ୟନ୍ତ ସୁନ୍ଦର ଭାବରେ ପ୍ରକାଶ କରେ। ପୁରୁଣା ସମୟରୁ ରଜକୁ ନାରୀତ୍ୱ ଓ ସୃଷ୍ଟିର ପ୍ରତୀକ ଭାବେ ଦେଖାଯାଏ। ଏହା ଆମକୁ ଶିଖାଏ ଯେ ନାରୀ କେବଳ ପରିବାର ନୁହଁ, ସମାଜର ମୂଳ ଶକ୍ତି। ରଜ ଆସିଲେ ଛୋଟ ଛୁଆଠୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଖୁସି ଭରିଯାଏ। ଗାଁ ଗୁଡ଼ିକରେ ବଡ଼ ବଡ଼ ଦଳି ବନ୍ଧାଯାଏ। ସାଙ୍ଗସାଥିମାନେ ମିଳିମିଶି ରଜ ଗୀତ ଗାଆନ୍ତି, ଖେଳନ୍ତି ଏବଂ ପିଠାପଣା ମଧ୍ୟ ଖାଆନ୍ତି। ଆଜିକାଲି ସହର ହେଉ କି ଗାଁ, ସବୁଠି ରଜର ଉତ୍ସବ ଅଲଗା ଭାବରେ ପାଳନ କରାଯାଏ। ସୋସିଆଲ ମିଡ଼ିଆରେ ମଧ୍ୟ ରଜ ଗୀତ, ରିଲ୍ ଓ ଫଟୋ ମାଧ୍ୟମରେ

ବନ୍ଧୁ, ପିଲାଦିନର ରଜ ଆଜି ବି ମନରେ ସେଇଭଳି ଅଛି। ରଜ ଆସିବା ପୂର୍ବରୁ ଆମେ ଦିନ ଗଣୁଥାଉ ଯେ କେବେ ରଜ ଆସିବ, କେବେ ନୂଆ ଡ୍ରେସ୍ ପିନ୍ଧିବା, ଆଉ ଡ୍ରେସ୍ ଆସିଗଲା ପରେ ଥରେ ପିନ୍ଧିକି ଆଇନା ଆଗରେ ଦେଖିବା। କେହି କେହି ତ ରଜ ପୂର୍ବରୁ ହିଁ ସାଙ୍ଗମାନଙ୍କୁ ନିଜର ନୂଆ ଡ୍ରେସ୍ ଦେଖେଇ ଦିଅନ୍ତି। ରଜ ଦିନ ସକାଳୁ ଉଠି ଜଲ୍ଦି ଜଲ୍ଦି ରେଡି ହେବା, ତାପରେ ଦୋଳି ପାଖକୁ ଦୌଡ଼ିବା, କିଏ ପ୍ରଥମେ ଦୋଳି ଝୁଲିବ ଆଉ କିଏ ଉଚ୍ଚକୁ ଯିବ, କେତେ ମଜା ଲାଗେ ନା। ଆଉ ଦୋଳି ଝୁଲୁଥିବା ବେଳେ ମନେ ପଡ଼ିଯାଏ ଯେମିତି ଆକାଶକୁ ଆମେ ଛୁଇଁଯିବୁ। ରଜ ଆଉ ପୋଡ଼ପିଠା, ଏଇ ଦୁଇଟାର ସମ୍ପର୍କ ଖୁବ୍ ନିକଟରେ। ଘରେ ପୋଡ଼ପିଠା ହେଉଥିବା ବେଳେ ତାର ଯେଉଁ ବାସ୍ନା ପୁରା ଘରେ ଭରିଯାଏ।

ଗାଁର ରୋଜର ମଜା କିଛି ଅଲଗା। ସନ୍ଧ୍ୟା ହେଲେ ଗାଁ ଦାଣ୍ଡରେ ଭିଡ଼, କିଏ ଗପ କରୁଛି, କିଏ ଗୀତ ଗାଉଛି, ତା ସହିତ କିଏ ପାନ ଖାଉଛି, ଆଉ ଛୋଟ ପିଲାମାନେ ନୂଆ ଡ୍ରେସ୍ ପିନ୍ଧି ଦୌଡ଼ୁଛନ୍ତି। ଦଳି ପାଖରେ ହସିକି ମଜା କରିକି ଚିଲେଇକି ସେ ଯେଉଁ ପରିବେଶ ଆଜି ବହୁତ ମନେ ପଡ଼େ। ଆଜି ସହରରେ ବଡ଼ ବଡ଼ ବିଲ୍ଡିଂ ଅଛି, ସବୁକିଛି ସୁବିଧା ଅଛି, କିନ୍ତୁ ଗାଁର ସେଇ ଖୁସି ସବୁଠୁ ଅଲଗା। ରଜ ଆସିଲେ ସବୁଠୁ ଅଧିକା ଖୁସି ହୁଅନ୍ତି ଝିଅମାନେ, କାରଣ ଏହି ତିନି ଦିନ ସେମାନଙ୍କୁ କାମ କରିବାକୁ ପଡ଼ିନଥାଏ। ତା ଛଡ଼ା ନୂଆ ଶାଢ଼ୀ ପିନ୍ଧି, ନୂଆ ଡ୍ରେସ୍ ପିନ୍ଧି, ଅଳତା ଚୁଡ଼ି ମେହେନ୍ଦି ଲଗେଇକି ରେଡି ହେବାକୁ ମିଳିଥାଏ। ତା ସହିତ ସମସ୍ତେ ସୁନ୍ଦର ଭାବରେ ସଜେଇଥାନ୍ତି ଆଉ ସାଙ୍ଗମାନଙ୍କ ସହ ଫଟୋ ଉଠେଇଥାନ୍ତି। ସତରେ ରଜ ଆସିଲେ ମନ ପୁରା ଖୁସି ହୋଇଯାଏ। ଆଜିକାଲି ତ ସମୟ ବଦଳି ଗଲାଣି, ଆଗରୁ ରଜ ସମସ୍ତେ ଏକାଠି ବସି ଗପ କରୁଥିଲେ, ଆଜିକାଲି ସମସ୍ତେ ଫୋନରେ ବ୍ୟସ୍ତ ରହୁଛନ୍ତି, ତଥାପି ରଜ ଆସିଲେ ମନେ ପଡ଼ିଯାଏ ପୁରୁଣା ସ୍ମୃତି। ରଜ ଆସେ ଚାଲିଯାଏ, କିନ୍ତୁ ରଜର ସ୍ମୃତି ସବୁବେଳେ ମନରେ ରହିଯାଏ। ଦୋଳିର ଝୁଲା, ପୋଡ଼ା ପିଠାର ସ୍ୱାଦ, ସାଙ୍ଗମାନଙ୍କର ହସ, ଏସବୁ କେବେ ବି ଆମେ ଜୀବନରେ ଭୁଲି ପାରିବା ନାହିଁ। ରଜ ହେଉଛି ଓଡ଼ିଶାର ଏକ ବିଶିଷ୍ଟ ଓ ପ୍ରଧାନ ପର୍ବ। ଓଡ଼ିଶାର ପ୍ରତ୍ୟେକ ଲୋକ ଏହାକୁ ପୂର୍ଣ୍ଣ ପ୍ରାଣରେ ପାଳନ କରିଥାନ୍ତି। ଏହି ପର୍ବ କୃଷକମାନଙ୍କ କର୍ତ୍ତବ୍ୟରେ ପ୍ରେରଣା ଦେଇଥାଏ। ଆମ ସାମାଜିକ ଜୀବନକୁ ସରସ ଓ ମଧୁମୟ କରିବା ପାଇଁ ରଜ ପର୍ବର ଯଥେଷ୍ଟ ଗୁରୁତ୍ୱ ରହିଛି।

ଦ୍ୱିତୀୟଟି ହେଉଛି ଖାଦ୍ୟ ଅଭ୍ୟାସ। ଆମେ ଯାହା ଖାଉ ତାହାର ସିଧା ପ୍ରଭାବ ଆମ ଶରୀର ଉପରେ ପଡ଼ିଥାଏ। ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇଲେ ଆମ ଫେସ୍ରେ ପିମ୍ପଲ୍ ଆସିଯାଇଥାଏ। ତେଣୁ ଗ୍ରୀନ୍ ଭେଜିଟେବଲ୍ସ, ଫ୍ରୁଟ୍ସ ଆଉ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ। ଆଜିକାଲି ୟୁଥ୍ ମାନେ ସୁନ୍ଦର ଦେଖାଯିବା ପାଇଁ ଏକ୍ସପେନ୍ସିଭ୍ ଜିନିଷ ଲଗାଉଛନ୍ତି, କିନ୍ତୁ ସବୁଠୁ ସହଜ ଆଉ ଉପକାରୀ ଜିନିଷ ହେଲା ଘରୋଇ ଉପଚାର। ବେସନ, ଦହି ଓ ହଳଦୀର ଫ୍ୟାସ୍ପେକ୍ ଆମ ସ୍କିନ୍କୁ ଗ୍ଲୋ ଏବଂ ତା ସହିତ ସଫ୍ଟ ମଧ୍ୟ କରିଦେଇଥାଏ। ଏବଂ ଲାଷ୍ଟ ଟିପ୍ଟି ହେଉଛି ହେୟାର କେୟାର। କେବଳ ସ୍କିନ୍ ନୁହଁ, ଆମକୁ ସୁନ୍ଦର ଦେଖାଯିବା ପାଇଁ ଆମର ଚୁଟିର ମଧ୍ୟ ଯତ୍ନ ଆବଶ୍ୟକ। ସପ୍ତାହକୁ 2 ଥର ଭଲ ଭାବରେ ତେଲ ଲଗାଇ ହାଲକା ମାଲିସ କରନ୍ତୁ। ଏହାଦ୍ୱାରା ଆମର ଚୁଟି ଷ୍ଟ୍ରଙ୍ଗ ରହିବ ଏବଂ ତା ସହିତ ସୁନ୍ଦର ମଧ୍ୟ ଦେଖାଯିବ। ତେଣୁ ବନ୍ଧୁ, ସୁନ୍ଦରତା କେବଳ ବାହାରୁ ନୁହେଁ, ଭଲ ଅଭ୍ୟାସ, ଭଲ ଖାଦ୍ୟ ଆଉ ତା ସହିତ ଖୁସି ମନରେ ଲୁଚିଥାଏ। ତେଣୁ ସବୁବେଳେ ହସୁଥାନ୍ତୁ, ସୁସ୍ଥ ରୁହନ୍ତୁ ଏବଂ ଆତ୍ମବିଶ୍ୱାସୀ ହୁଅନ୍ତୁ।

ହ୍ୟାଲୋ ଫ୍ରେଣ୍ଡସ୍, ନମସ୍କାର। ଆପଣଙ୍କର ପ୍ରିୟ ମନପସନ୍ଦର ଫୋନ୍ କାର୍ଯ୍ୟକ୍ରମ ହ୍ୟାଲୋ ଯୁବବାଣୀ। ଯଦି ଆପଣମାନେ ମଧ୍ୟ ଆମର ହ୍ୟାଲୋ ଯୁବବାଣୀ କାର୍ଯ୍ୟକ୍ରମରେ ଭାଗ ନେବାକୁ ଚାହାନ୍ତି, ତାହେଲେ ପ୍ରତ୍ୟେକ ମାସର ଦ୍ୱିତୀୟ ଏବଂ ଚତୁର୍ଥ ଗୁରୁବାର ମଧ୍ୟାହ୍ନ 12:00-12:30 ମଧ୍ୟରେ ଆମକୁ କଲ୍ କରନ୍ତୁ ଏବଂ ଏହାର ପ୍ରସାରଣ ଆପଣମାନେ ଶୁଣିବେ ସେହି ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ସନ୍ଧ୍ୟା 5:30। ଆମକୁ କଲ୍ କରିବା ପାଇଁ ଆମ ନମ୍ବର 2 ହେଲା 0680-2220-521 ଏବଂ ଅନ୍ୟ ଗୋଟିଏ ନମ୍ବରଟି ହେଉଛି 0680-2222-621।

ଶ୍ରୋତାବନ୍ଧ ଶୁଣିଲେ ମହମ୍ମଦ ଅବିର ଏବଂ ସାଧିକଙ୍କ କଣ୍ଠରେ ଓଡ଼ିଆ ଦେଶଭକ୍ତି ଗୀତଟିଏ ଆକାଶବାଣୀ ବ୍ରହ୍ମପୁର ପ୍ରଚାର କରୁଛୁ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ICC ମହିଳା କ୍ରିକେଟ ବିଶ୍ୱକପ 2026ର ଧାରା ବିବରଣୀ ରିଲେ କରି ପ୍ରଚାର କରୁଛି ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶୁଣିପାରିବେ କିଛି ସମୟ ମଧ୍ୟରେ ଆମର ଅନ୍ୟାନ୍ୟ କାର୍ଯ୍ୟକ୍ରମ, ଆଲବମ୍ ଗୀତ ଶୁଣିପାରିବେ ଆମର ଲାଇଭ୍ ଷ୍ଟ୍ରିମିଂ ଆପ୍ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ।

0: ସକାଳ ବା ସଞ୍ଜ ଦିନ ଅବା ରାତି ଆକାଶବାଣୀ ସବୁ ସମୟର ସାଥୀ।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତି
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ ପଙ୍କ ଯାଏ ସବୁ ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ବାପା, କଲେଜର ଫିସ୍ ଅଧିକ ଅଛି।
2: ଝିଅ,
3: ମନେ ଅଛି ବୋନସର କିଛି ଟଙ୍କା ଆମେ ଅନ୍ୟ ଖାତାରେ ରଖିଥିଲେ?
2: ଦୁଇ ବର୍ଷରୁ ଖାତାରେ କୌଣସି କାରବାର ହେଇନାହିଁ, ବୋଧେ ଇନଅପରେଟିଭ ହେଇଯାଇଥିବ।
4: ତ ଏବେ ବ୍ୟାଙ୍କ ଯାଇକି କିମ୍ବା ଭିଡିଓ KYC ଦ୍ୱାରା KYC ଅପଡେଟ୍ କରାଅ। ଖାତା ହେବ ଆକ୍ଟିଭ ପୁରା ଫ୍ରି। ଚାଲ
1: କୁଆଡେ
4: ଆଡମିଶନ କରିବାକୁ, ଖାତା ହେଲା ଆକ୍ଟିଭ।
1: RBI କହେ
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: ଆଜିକାଲି ଭାରତର ଗାଁ ମାନଙ୍କ ଛାତର ରୂପ ବଦଳି ଗଲାଣି। ଯେଉଁଠି ଛାତ ଉପରେ ଖାଲି ପାମ୍ପଡ଼ ଆଉ ଲୁଗା ଶୁଖୁଥିଲା, ସେଠି ଏବେ ବିଜୁଳି ବିଲ୍ ଜିରୋ ହେଉଛି। ଗାଁ ଗାଁରେ ଲୋକେ ସୋଲାର ପ୍ୟାନେଲ ଲଗେଇଲେଣି। ହଁ, ଆପଣ ଲଗେଇ ନିଅନ୍ତୁ, 78,000 ସବସିଡି ଦେଉଛନ୍ତି ଭାରତ ସରକାର। 30 ଲକ୍ଷରୁ ଅଧିକ ପରିବାର ଏହାର ଲାଭ ଉଠାଇ ସାରିଲେଣି। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ସହ ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
6: ସିଗାରେଟ ପିପି କେମିତି ଦେଖାଯାଉଛୁ ଜାଣିପାରୁଛୁ ତ?
7: I think Saurabh Das, Junior Athletic Champion 2023. Anything wrong with you? Don't worry. Try for the next time.
6: Tension nahi na. Maybe kichi better option thibo to pai. Chhare abhyas. Hale better option kon? Aau kichi option rahibo to pakhare. Swasthya
8: Paribar Kalyan Bibhag Odisha Sarkar।
9: ସୁଭଦ୍ରା ସତ୍ୟ ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। ଜୁନ୍ 12-16 ପର୍ଯ୍ୟନ୍ତ ଏଥରର ରଜପୂଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ସତ୍ୟ ବଜାର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ସତୀ ବଜାର, ଚର୍ଚ୍ଚ ସ୍କୁଲ ପାଖ, ୟୁନିଟ୍ 8, SIRD ପରିସର, ଭୁବନେଶ୍ୱର।

0: ଏକ ଅଂଶ ଭାବେ ଗ୍ରହଣ କରିବାକୁ ଶ୍ରୀ ଯାଦବ ସମସ୍ତଙ୍କୁ ଆହ୍ୱାନ ଦେବା ସହିତ ଆସନ୍ତା 21 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହିତ ଅଂଶଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ହରଘର ଯୋଗ ହରଦିନ ଯୋଗର ସଂକଳ୍ପକୁ ଆଗେଇ ନେବାକୁ ମନ୍ତ୍ରୀ ଶ୍ରୀ ଯାଦବ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଆସନ୍ତା 21 ତାରିଖରେ ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କୁ ମାଗଣା ବସ୍ ସେବା ଯୋଗାଣ ନେଇ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ବସ୍ଗୁଡ଼ିକରେ ପରୀକ୍ଷାର୍ଥୀଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି। ତେବେ ଏ ସମ୍ପର୍କରେ ଜିଲ୍ଲାପାଳମାନଙ୍କୁ ପରୀକ୍ଷାର୍ଥୀଙ୍କ ବିବରଣୀ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି।
1: ରାଜ୍ୟ ତରଫରୁ 21 ତାରିଖରେ ଯୋଉ ଏକ୍ଜାମ ହବ ଆମେ ଓଡ଼ିଶାର ସମସ୍ତ ବସ୍ ମଧ୍ୟ ପରିବହନ ସେବା ଦେବୁ ଏବଂ କଲେକ୍ଟର ମାନଙ୍କ ପାଖରୁ ଲିଷ୍ଟ ଆସିବ ଯେତିକି ଆବଶ୍ୟକ ହବ ସମସ୍ତଙ୍କୁ ଅଲରେଡି ତା ଉପରେ ନେଇକି ସମସ୍ତଙ୍କୁ ସୂଚନା ଦିଆଯିବ ଜିଲ୍ଲାପାଳଙ୍କ ଲିଷ୍ଟ ଆସୁ ଏବଂ ତା ଅନୁଯାୟୀ ବସ୍ ଦେବେ ଏବଂ ସବୁ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପୂର୍ବରୁ ଅବଗତ କରାଯିବ ଯେତିକି ଆବଶ୍ୟକ ସଂଖ୍ୟକ ବସ୍ ଆମେ ଦେବୁ ଛାତ୍ରଛାତ୍ରୀମାନଙ୍କର କଲ୍ୟାଣ ଦୃଷ୍ଟିରୁ।
0: ରକ୍ତଦାନର ମହତ୍ତ୍ୱ ଏବଂ ରକ୍ତଦାନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଉଛି। ବ୍ଲଡ୍ ଗ୍ରୁପ୍ର ଆବିଷ୍କାର କରିଥିବା ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ କାର୍ଲ ଲ୍ୟାଣ୍ଡଷ୍ଟିନ୍ଙ୍କ ଜନ୍ମଦିନକୁ ସ୍ମରଣ କରିବା ପାଇଁ ପ୍ରତ୍ୟେକ ବର୍ଷ ଆଜିର ଦିନକୁ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ମାନବିକତାର ଏକ ବୁନ୍ଦା, ରକ୍ତ ଦିଅନ୍ତୁ, ଜୀବନ ବଞ୍ଚାନ୍ତୁ। ଜରୁରୀ ସମୟରେ ଅସ୍ତ୍ରୋପଚାର, କର୍କଟ ଚିକିତ୍ସା, ଆକସ୍ମିକ ଦୁର୍ଘଟଣା ଏବଂ ଦୀର୍ଘଦିନର ଦୂରାରୋଗ୍ୟ ଚିକିତ୍ସା କ୍ଷେତ୍ରରେ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରକ୍ତଦାତାମାନଙ୍କୁ ଏହି ମହତ୍ କାର୍ଯ୍ୟରେ ସାମିଲ ହେବାକୁ ଆହ୍ୱାନ ଦେଇଛି। ଏହି କାର୍ଯ୍ୟ ଦ୍ୱାରା ଏକତା, ଅଖଣ୍ଡତା, ମାନବିକତା ଏବଂ ଅନୁକମ୍ପା ସୃଷ୍ଟି ହୋଇଥାଏ। ରକ୍ତଦାନର ମହତ୍ତ୍ୱ ଉପରେ ଆକାଶବାଣୀକୁ ସୂଚନା ଦେଇ ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି,
2: ଆଜି ଇଣ୍ଟରନ୍ୟାସନାଲ ବ୍ଲଡ୍ ଡୋନେସନ ଡେ, ତାର ସ୍ମରଣ କରାଯାଏ ସମସ୍ତଙ୍କୁ ଇନ୍ସପାୟାର କରିବା ପାଇଁ ବ୍ଲଡ୍ ଡୋନେସନ ପାଇଁ। ଆଉ ବ୍ଲଡ୍ ଡୋନେସନ ଦ୍ୱାରା ପ୍ରତ୍ୟେକଟି ଲୋକ ଉପକାର ପାଇଥାନ୍ତି। ସେଥିରେ ଆକ୍ସିଡେଣ୍ଟ ଭୋଗିଥିବା ଲୋକଟି ହଉ, ଗୋଟେ ଗର୍ଭବତୀ ସ୍ତ୍ରୀ ଲୋକ ହଉ, ଯାହା ରକ୍ତ କମିଯାଏ, ସିଏ ହଉ ଥାଲାସେମିଆ ଦ୍ୱାରା ପୀଡିତ, ସିଲ୍ ସେଲ୍ ଦ୍ୱାରା ପୀଡିତ, ସେମାନଙ୍କ ପାଇଁ ରକ୍ତ ଦରକାର ହେଇଥାଏ। ଆଉ ଯେଉଁ ବ୍ଲଡ୍ ଦିଅନ୍ତି ସେମାନଙ୍କର 3 ମାସ ସହିତ ବ୍ଲଡ୍ ତିଆରି ହେଇଯାଏ, ହାର୍ଟ ଭଲ ରହେ, ଆଉ ବହୁତ ଏଣ୍ଟିଜେନ୍ ଆଣ୍ଟିବଡି ଓ ଇମ୍ୟୁନୋଲୋଜିକାଲ ଡିଜିଜ୍ ମଧ୍ୟ ବେନିଫିଟ୍ ହୋଇଥାଏ।
0: ଏହି ଦିବସ ଅବସରରେ ଜୟପୁରଠାରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମାଜର ବିଭିନ୍ନ

ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ପ୍ରଚାର କଲୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ବ୍ରହ୍ମପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଲେଖୁରୁ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣିଛନ୍ତି ଆକାଶବାଣୀରୁ। ଓମାନ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି, ଓମାନ ଉପକୂଳ ନିକଟରେ ଭାରତୀୟ ପତାକାଧାରୀ ଜାହାଜ ବିରାଟ ଏକର ଇଞ୍ଜିନ୍ରେ ତ୍ରୁଟି ଘଟିଛି। ଏହି ଜାହାଜରେ 14 ଜଣ ଭାରତୀୟ ଥିଲେ। ସୋସିଆଲ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି, ସମସ୍ତ 14 ଜଣ କ୍ରୁ ସଦସ୍ୟ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇଛି। ସେମାନଙ୍କୁ ଏମ୍ଭି ଜବଲ ଅଲ୍ଲି 9 ନାମକ ଅନ୍ୟ ଏକ ଜାହାଜରେ ସ୍ଥାନାନ୍ତରିତ କରାଯାଇଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିରାଟ ଏକ ଜାହାଜଟି ବୁଡ଼ିଯାଇଥିବା ଜଣାଯାଇଛି। ଓମାନର ମସ୍କାଟସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି, ଶାରୀରିକ ଅସୁସ୍ଥତା ଯୋଗୁଁ ଏମ୍ଟି ସେଲେଷ୍ଟିଆଲ୍ ଜାହାଜରେ ପ୍ରାଣ ହରାଇଥିବା ଭାରତୀୟ ନାଗରିକ ନିଶାନ୍ତ ଉଇର୍ ଥାନାଙ୍କ ସମ୍ପର୍କରେ ସେମାନେ ସ୍ଥାନୀୟ ଓମାନ କର୍ତ୍ତୃପକ୍ଷ, ବନ୍ଦର ଅଧିକାରୀ ଏବଂ ସିପିଂ କମ୍ପାନୀ ସହିତ ସକ୍ରିୟ ସମନ୍ୱୟ ରକ୍ଷା କରୁଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି, ଜାହାଜଟି ଖୁବ୍ ଶୀଘ୍ର ଦୁକମ୍ ବନ୍ଦରରେ ପହଞ୍ଚିବାର ସମ୍ଭାବନା ରହିଛି। ଏହା ସହିତ ଜାହାଜରୁ ପାର୍ଥିବ ଶରୀରକୁ ଠିକ୍ ସମୟରେ ବାହାର କରିବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କୁହାଯାଇଛି। ନିଶାନ୍ତଙ୍କ ମର ଶରୀରକୁ

0: ସନ୍ଧିରେ ପାଖାପାଖି 40-45 ବିଲିୟନ୍ ଡଲାର ପହଞ୍ଚିବ। ସମ୍ପ୍ରତି ମହାକାଶ ଅର୍ଥନୀତି 8-9 ବିଲିୟନ୍ ଡଲାର ହୋଇଥିବାବେଳେ ଏ କ୍ଷେତ୍ରରେ ଆଗାମୀ ଦିନରେ ଅଭିବୃଦ୍ଧି ସୁନିଶ୍ଚିତ ବୋଲି ସେ ପ୍ରକାଶ କରିଛନ୍ତି। ନୂଆଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ସିଂ କହିଛନ୍ତି, ମହାକାଶ ନୀତି ନିର୍ଦ୍ଧାରଣରେ ସଂସ୍କାର, ଏ କ୍ଷେତ୍ରରେ ଘରୋଇ ଭାଗିଦାରିତା ଏବଂ ନବସୃଜନର ଦ୍ରୁତ ଅଭିବୃଦ୍ଧି ଯୋଗୁଁ ବିକାଶ ହୋଇପାରିଛି। ସେ କହିଛନ୍ତି, ଭାରତର ମହାକାଶ କ୍ଷେତ୍ରରେ ରୂପାନ୍ତରଣ ଦେଶରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। ଡକ୍ଟର ସିଂ କହିଛନ୍ତି, ଭାରତର ମହାକାଶ କ୍ଷେତ୍ରରେ ଏହି ପରିବର୍ତ୍ତନ ସମଗ୍ର ଦେଶରେ ଘଟୁଥିବା ଏକ ବଡ଼ ପରିବର୍ତ୍ତନକୁ ପ୍ରତିଫଳିତ କରୁଛି, ଯେଉଁଠାରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଗବେଷଣାଗାର ସୀମାରୁ ବାହାରି ଜାତୀୟ ଚେତନାର ଏକ ଅଂଶ ପାଲଟିଛି। ସେ କହିଛନ୍ତି, ସାମ୍ପ୍ରତିକ ବର୍ଷଗୁଡ଼ିକର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସଫଳତା ମଧ୍ୟରୁ ଗୋଟିଏ ହେଉଛି ବିଜ୍ଞାନ ଏବଂ ସମାଜ ମଧ୍ୟରେ ବୃଦ୍ଧି ପାଉଥିବା ସମ୍ପର୍କ। ଶ୍ରୀ ସିଂ କହିଛନ୍ତି, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ବଢ଼ୁଥିବା ଗୁରୁତ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିକୁ ପ୍ରତିଫଳିତ କରୁଛି। ସ୍ୱଚ୍ଛ ଭାରତ, ଡିଜିଟାଲ୍ ଇଣ୍ଡିଆ, ଡିଜିଟାଲ୍ ହେଲ୍ଥ, ଗଭୀର ସମୁଦ୍ର ଅଭିଯାନ ଏବଂ ଗଗନଯାନ ଭଳି କାର୍ଯ୍ୟକ୍ରମଗୁଡ଼ିକ ଭାରତର ବିକାଶ ଯାତ୍ରାର କେନ୍ଦ୍ରରେ ବିଜ୍ଞାନ ଏବଂ ନବସୃଜନକୁ ସ୍ଥାପିତ କରିବାରେ ସାହାଯ୍ୟ କରିଛି ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଚଳିତ ଦଶମ ସଂସ୍କରଣରେ ଆଜି ଭାରତ ତା'ର ଅଭିଯାନ ଆରମ୍ଭ କରିଛି। ବର୍ମିଂହାମ୍ର ଏଜ୍ବାଷ୍ଟନ୍ କ୍ରିକେଟ୍ ଖେଳପଡ଼ିଆରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଜାରି ରହିଛି। ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ 2 ଓଭରରେ 1 ୱିକେଟ୍ ହରାଇ 10 ରନ୍ ସଂଗ୍ରହ କରିଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଜର୍ମାନୀ ଓ କ୍ରୋଏସିଆ ମଧ୍ୟରେ ଖେଳ ଅନୁଷ୍ଠିତ ହେବ। ଯୁକ୍ତରାଷ୍ଟ୍ର ଆମେରିକା ହ୍ୟୁଷ୍ଟନ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଗ୍ରୁପ୍ ଇ ମ୍ୟାଚ୍ ଆଜି ଭାରତୀୟ ସମୟ ରାତି 10:30ରେ ଆରମ୍ଭ ହେବ। ଅନ୍ୟ ଏକ ମ୍ୟାଚ୍ ଗ୍ରୁପ୍ ଏଫ୍ ଡାଲାସ୍ ଷ୍ଟାଡିୟମ୍ଠାରେ ନେଦରଲ୍ୟାଣ୍ଡ୍ସ ଏବଂ ଜାପାନ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 1:30ରେ ଆରମ୍ଭ ହେବ। ଅଷ୍ଟ୍ରେଲିଆ ନିଜର ବିଶ୍ୱକପ୍ ଅଭିଯାନରେ ଏକ ଚମତ୍କାର ଆରମ୍ଭ କରି ଗ୍ରୁପ୍ ଡିର ପ୍ରଥମ ମ୍ୟାଚ୍ରେ ତୁର୍କୀକୁ 2-0 ଗୋଲ୍ରେ ପରାସ୍ତ କରିଛି। ଅନ୍ୟ ଏକ ମ୍ୟାଚ୍ରେ ସ୍କଟ୍ଲ୍ୟାଣ୍ଡ୍ ମାସାଚୁସେଟ୍ସଠାରେ ହାଇତି ବିପକ୍ଷରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ 1-0 ଗୋଲ୍ ବିଜୟ ହାସଲ କରି ଗ୍ରୁପ୍ ସିର ଶୀର୍ଷସ୍ଥାନରେ ପହଞ୍ଚିଛି। ତୁର୍କୀର ଆଣ୍ଟାଲ୍ୟାଠାରେ ଚାଲିଥିବା ବିଶ୍ୱକପ୍ ତୃତୀୟ ପର୍ଯ୍ୟାୟ ତୀରଚାଳନା ପ୍ରତିଯୋଗିତାରେ ଭାରତର ଧୀରଜ ବୋମଦେବରା ଏବଂ କୁମକୁମ ମୋହତ ମିଳିତ ଭାବେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଧୀରଜ ଏବଂ କୁମକୁମଙ୍କ ପାଇଁ ମିଳିତ ତୀରଚାଳନା ପ୍ରତିଯୋଗିତାରେ ଏହା ହେଉଛି ପ୍ରଥମ ବିଶ୍ୱକପ୍ ସ୍ୱର୍ଣ୍ଣପଦକ। ମୁଖ୍ୟ ସମ୍ବାଦ ପୁଣି ଥରେ, ପ୍ରଧାନମନ୍ତ୍ରୀ ଏବଂ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ମଧ୍ୟରେ ବିଶ୍ୱସ୍ତରୀୟ ରଣନୀତିକ ସହଭାଗିତାରେ ପ୍ରତିନିଧିସ୍ତରୀୟ ଆଲୋଚନା, ଗିନିସ୍ ବିଶ୍ୱରେକର୍ଡରେ ସ୍ଥାନିତ ହେଲା ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ, ଓମାନ ଉପକୂଳରେ ଭାରତୀୟ ପତାକାଧାରୀ ଜାହାଜ ବିରାଟ 1ରେ ଇଞ୍ଜିନ୍ଯୁକ୍ତ ତ୍ରୁଟି, ଉଦ୍ଧାର ହେଲେ ସମସ୍ତ ଟିମ୍ ସଦସ୍ୟ, ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ମ୍ୟାଚ୍ ଜାରି, ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଜର୍ମାନୀ ଓ କ୍ରୋଏସିଆ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତି କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ପୁରୀ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ପୁରୀ ସମ୍ବାଦଦାତା ସୌମିତ୍ର ରଞ୍ଜନ ହରିଚନ୍ଦନ ଓ ଉପସ୍ଥାପନାରେ ମୁଁ ସୁକନ୍ୟା ଜେନା। ପୁରୀରେ ତିନିଦିନିଆ ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ ହୋଇଯାଇଥିବା ବେଳେ ଏଥିରେ 11ଟି ଦେଶର ପ୍ରତିନିଧି ବିଶେଷଜ୍ଞମାନେ ସାମିଲ ହୋଇଥିଲେ। ପ୍ରାକୃତିକ ବିପର୍ଯ୍ୟୟ ବିପତ୍ତି ହ୍ରାସ

0: ବାହାରିବାର ସମ୍ଭାବନା ଅଛି, ଯେଉଁ ଉପଯୋଗୀ ନିଷ୍କର୍ଷ ବାହାରିବ, ବିଶେଷ କରିକି ବିପର୍ଯ୍ୟୟ ହ୍ରାସ ଦିଗରେ ବ୍ରିକ୍ସ ରାଷ୍ଟ୍ରମାନଙ୍କ ମଧ୍ୟରେ ଯେଉଁ ପରସ୍କର ସହଯୋଗ ରହିଛି ତାହା ଆହୁରି ଦୃଢ଼ୀକରଣ ହେବ ଏବଂ ବିଶ୍ୱସ୍ତରରେ ଏ ସମ୍ପର୍କରେ ଯେଉଁ ସବୁ ଶ୍ରେଷ୍ଠ ପରିଚାଳନା ପଦ୍ଧତି ବା ବେଷ୍ଟ ପ୍ରାକ୍ଟିସେସ୍ ଅଛି ସେଗୁଡ଼ିକର ମଧ୍ୟ ଦେଶ ଭିତରେ ପରସ୍କର ଆଦାନ ପ୍ରଦାନ ହେବ। ଏହାଦ୍ୱାରା ବ୍ରିକ୍ସ ରାଷ୍ଟ୍ର ବିପର୍ଯ୍ୟୟ ପରିଚାଳନାରେ ଏହା ଉପକୃତ ହୋଇପାରିବେ।
1: ଆଗାମୀ ସ୍ନାନଯାତ୍ରା, ରଥଯାତ୍ରା, ବାହୁଡ଼ା ଯାତ୍ରା ପାଇଁ ନୀତି ନିର୍ଘଣ୍ଟକୁ ମୋହର ମାରିଛି ଶ୍ରୀମନ୍ଦିର ପରିଚାଳନା କମିଟି। ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ା ଯାତ୍ରା ବ୍ୟବସ୍ଥାବଳୀକୁ ମଧ୍ୟ ଅନୁମୋଦନ ମିଳିଥିବା ବେଳେ ପ୍ରଶାସନିକ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱାରୋପ କରାଯାଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି,
2: ବିଶେଷ କରି ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଗଣତି ପାଇଁ ଯାହା ବି ମାର୍ଗଦର୍ଶିକା ରାଜ୍ୟ ସରକାର ଦେଇଛନ୍ତି, ସେହି ହିସାବରେ ଯାହା ବି ଗଣତି ମଣତି ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଭିତର ଭଣ୍ଡାର ଯେଉଁ ଗଣତି ପ୍ରକ୍ରିୟା ହୋଇଛି ତା ଉପରେ ଆମେ ପରିଚାଳନା କମିଟିକୁ ଅବଗତ କଲୁ। ଯେହେତୁ ଆଗାମୀ ଦିନରେ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ଅଛି, ରଥଯାତ୍ରା ବା ଘୋଷଯାତ୍ରା ଅଛି, ବାହୁଡ଼ା ଯାତ୍ରା ଅଛି, ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ଅନେକ ନୀତିକାନ୍ତି ରହିଛି, ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ବି କିଛି ଅଳଙ୍କାର ଅଛି ଯାହାର ବି ଆମକୁ ଗଣତି ପ୍ରକ୍ରିୟାରେ ସାମିଲ ହେବାକୁ ପଡ଼ିବ, ତେଣୁ ପରିଚାଳନା କମିଟି ପରାମର୍ଶ ଦେଲେ ବର୍ତ୍ତମାନ ପାଇଁ ଗଣତି ପ୍ରକ୍ରିୟା ସ୍ଥଗିତ ରହିବ ଏବଂ ନୀଳାଦ୍ରୀ ବିଜେ ପରେ କେଉଁ ତିଥିରେ ତାକୁ କରାଯିବ ତାକୁ ମୁଖ୍ୟ ପ୍ରଶାସକ ସରକାରଙ୍କୁ ସୂଚନା ଦେଇ ତାକୁ କରିବେ ଏବଂ ତା ସହିତ ଯେଉଁ ଏସ୍ଓପି ଅଛି ବା ବ୍ୟବସ୍ଥାବଳୀ ଅଛି ସେଥିରେ କିଛିଟା ନୂଆ ବ୍ୟବସ୍ଥାବଳୀ ଦରକାର।
1: ଏବେ କିଛି ସମ୍ବାଦ ସଂକ୍ଷେପରେ ଆମ ସମ୍ବାଦଦାତାଙ୍କଠାରୁ।
3: ପୁରୀଥିବା ତାଳବଣିଆ ଥାନ ନୂତନ ଗୃହକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିବା ସହ ସେଠାରେ ଅନୁଷ୍ଠିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅନ୍ୟାନ୍ୟ ବିଭିନ୍ନ ସ୍ଥାନମାନଙ୍କରେ ହୋଇଥିବା ପୁଲିସ୍ ବାସଗୃହ ନିର୍ମାଣକୁ ମଧ୍ୟ ଉଦ୍ଘାଟନ କରିଥିଲେ। ନିମାପଡ଼ାଠାରେ ସଫଳତାର ସହ ଆୟୋଜିତ ହୋଇଯାଇଛି ଉତ୍କର୍ଷ ନିମାପଡ଼ା ସମ୍ମିଳନୀ। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ତଥା କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦାନ କରି ନିମାପଡ଼ାରେ ଏପରି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ମାରାଥନ, ଗଣଦୌଡ଼, ପଞ୍ଚାୟତ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା, ସେବା ଦିବସ ସହିତ ପାରମ୍ପରିକ ଓଡ଼ିଆ ଖାଦ୍ୟ ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ଅର୍ଜନ କରିଥିବା ପ୍ରାୟ 150ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଯୁବକ ଓ ମହିଳାମାନଙ୍କୁ ପୁରସ୍କୃତ କରିଥିଲେ। ପୁରୀ ଶ୍ରୀମନ୍ଦିର ସହ ସମ୍ପର୍କିତ ଦୁଇ ଗୋଟି ଶବ୍ଦ ଆନନ୍ଦ ବଜାର ଓ ପତିତ ବାବନ ସହ ଶ୍ରୀ ଜଗନ୍ନାଥ ଟେମ୍ପଲ ଆଡମିନିଷ୍ଟ୍ରେସନର ନୀଳଚକ୍ର ଲୋଗୋକୁ ମିଳିଛି ଆଇପି ଇଣ୍ଡିଆର ପ୍ୟାଟେଣ୍ଟ ଅନୁମୋଦନ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ 29 ନାମକୁ ନେଇ ଟ୍ରେଡମାର୍କ ପାଇଁ ଦରଖାସ୍ତ ପ୍ରଦାନ କରାଯାଇଥିବା ବେଳେ ପ୍ରାଥମିକ ଭାବେ 3 ଟ୍ରେଡମାର୍କ ନାମ ପଞ୍ଜୀକରଣ କରାଯାଇଅଛି। ପୁରୀ ଜିଲ୍ଲା ପିପିଲିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ପ୍ରାୟ 80 କୋଟି ଟଙ୍କା ଖର୍ଚ୍ଚରେ ହେବାକୁ ଥିବା ବହୁ ପ୍ରତୀକ୍ଷିତ ଚାନ୍ଦୁଆ ହାବ ନିର୍ମାଣ ନେଇ ଶିଳାନ୍ୟାସ ହୋଇଯାଇଅଛି। 5 ବିଶିଷ୍ଟ ଅତ୍ୟାଧୁନିକ ଚାନ୍ଦୁଆ ବଜାର ନିର୍ମାଣ ହେବାକୁ ଥିବା ବେଳେ ଏଥିରେ 6,000 ସ୍ଥାନୀୟ ଚାନ୍ଦୁଆ କାରିଗର ଉପକୃତ ହେବେ। ଏଥିସହ 50 ବ୍ୟବସାୟିକ ଦୋକାନ, 6 ସରକାରୀ ସୋରୁମ୍, ଲାଇଟ୍ ଡେମନଷ୍ଟ୍ରେସନ କେନ୍ଦ୍ର, ଟ୍ରେନିଂ ସେଣ୍ଟର, ଅଡିଓ ଭିଜୁଆଲ ଗ୍ୟାଲେରୀ, ମୁକ୍ତାକାଶ ରଙ୍ଗମଞ୍ଚ, ଓଡ଼ିଆ ଫୁଡ଼କୋର୍ଟ ଭଳି ସମସ୍ତ ଅତ୍ୟାଧୁନିକ ସୁବିଧା ଫୁଡ଼କୋର୍ଟରେ ମିଳିବ ବୋଲି ଜଣାପଡ଼ିଛି।
1: ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି, ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ।
4: ଶୁଣିଥିଲେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲେ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 106.6 MHz ଯୋଗେ ଆକାଶବାଣୀ ବ୍ରହ୍ମପୁର। ପ୍ରଚାର କରୁଛୁ ଆଜିର ଚାଷୀଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ କିଷାନ ବାଣୀ। ଉପସ୍ଥାପନାରେ ଅଛନ୍ତି ପ୍ରିୟଙ୍କା ପଟ୍ଟନାୟକ ଏବଂ ସୁନୀଲ କୁମାର ଦାସ।
5: मजबूत घर बिल्कुल उस पिता की तरह होता है जो हर मौसम सहकर भी घर की नींव को कभी हिलने नहीं देता।
6: आपके घर के लिए भरोसे का दूसरा नाम चेटिनाड सीमेंट का मैक्सक्रीट सीमेंट, 64 सालों की बुनियाद के साथ चेटिनाड सीमेंट, द परफेक्ट कंक्रीट चॉइस।

0: ଆମର ଯୋଉ କ'ଣ ହେଇଛି ବୋଲେ ସେ କଥାଟା ଆମେ ଆଗରୁ କରିବା କଥା। ଏବେ ଯୋଉଟା କି ସମସ୍ତଙ୍କ ମୁଣ୍ଡକୁ ହେଇଥିଲା, ସରକାର ମଧ୍ୟ ଚିନ୍ତା କଲେ, ଆମେ ଯଦି ଆଗରୁ ଜାଗ୍ରତ ନ ହବା, ସଚେତନ ନ ହବା, ତାହେଲେ ଆମର ଜମି ଯିବ, ଆମେ ଆଉ କିଛି ଆଦାୟ କରିପାରିବାନି। ତେଣୁ କ୍ଷେତକୁ ଆଉ ଥରେ ବଞ୍ଚିବା ପାଇଁ ଆମେ ଗୋଟେ ଅଭିଯାନ କରିବା ବୋଲି ଯାହା ମୁଁ ଶୁଣିଛି।
1: ହଁ, ତୁ ଗତ ଥରକ ମତେ କହିଲୁ ତୁ ଆଉ ସାର ମାରିବୁନି ବୋଲିକି, ସେ ବିଷୟରେ କ'ଣ ଭାବିଛୁ?
0: ହଁ ହଁ ହଁ ଯୋଉ ଆମେ ଯୋଉ ରାସାୟନିକ ସାର ଯାକ ବେଶୀ ପ୍ରୟୋଗ କରିଦଉଛୁ ନା, ସେଇଟା ପାଇଁ ଏ ପ୍ରକାର ସବୁ ସମସ୍ୟା ହଉଛି ବୋଲି ମୋର ଯେ ଆମେ ଆମ ବୈଠକରେ କଥା ପକେଇଥିଲୁ। ଆମର ସେଠି ଭାଗବତ ଟିକେ ପଢା ହଉଛି, ଭାଗବତ ସରିଲା ପରେ ଆମେ 5-10 ଜଣ ଚାଷୀ ଭାଇ ବସିକିରି କଥାବାର୍ତ୍ତା ହଉଛୁ। ଭଲ ଆଦାୟ ହବା ବା ଭଲ ଅମଳ ହବା ପାଇଁ ଆମେ ଯୋଉ ରାସାୟନିକ ସାରଟା ବେଶୀ ଲଗେଇ ଦଉଛୁ, ତାଦ୍ଵାରା ଆମ ମାଟିକା ସବୁ ଖରାପ ହେଇଯାଉଛି ନା।
1: ହଁ, ଆଜି ଆମେ ସେଇ ବିଷୟରେ କଥା ହବା ସାରଙ୍କ ସହିତ।
0: ହେଲେ ଆମେ ସିନ୍ଧିଆ ଜଣେ ସାରଙ୍କୁ ଡାକିଛ କି?
1: ହଁ।
0: ହେଲେ ସେ ସାର ଆଜି କଣ ଆମ ମାଟିଟା କେମିତି ପରୀକ୍ଷା ହବ, କଣ ଭଲ ମନ୍ଦ କହିବେ? ହେଲେ ରୂପାନାନୀ, ଆ ଭିତରେ କଣ ଆଉ ଆମକୁ ସରକାର ସହାୟତା ଅଛି, ସେ କଥାଟା ପଚାରିଲେ ହବ ନା ନାଇଁ?
1: ପଚାରିବା ସାରଙ୍କୁ।
0: ସେ ବିଷୟରେ କହିବେ କି?
1: ସେ ବିଷୟରେ ବି କହିବେ। ଆମେ ଆଜି ମାଟି ବିଷୟରେ ଯାହା ତୋର ମନରେ ପ୍ରଶ୍ନ ଅଛି ସବୁ ତକ ସାରଙ୍କୁ ପଚାରିଦେବୁ, ହେଲା?
0: ଆଚ୍ଛା, ହେଲେ କାହାକୁ ଡାକିଛ?
1: ଆଜି ଆମର ହାଲୋ କିଷାନ ମାନଙ୍କୁ ଆସିବେ, କିଏ ଜାଣିଛୁ?
0: କିଏ ଆସିବେ?
1: ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ବେହେରା ସାର।
0: ଓ, ବିଷ୍ଣୁ ପ୍ରସାଦ ବେହେରା ସାର, ହେଲେ ସିଏ କଣ ଅଛନ୍ତି ବା?
1: ସିଏ ଏଇ ଯୋଉ ଆମର ଗଞ୍ଜାମ ଅଫିସ ଅଛି ନେଇକି, CDO ଅଫିସ କଣ ସେଟା, ସେ କଣ
0: ଜିଲ୍ଲା ମୁଖ୍ୟ କୃଷି କାର୍ଯ୍ୟାଳୟ,
1: ସେଇଥିରେ ସେ ଅଛନ୍ତି, କଣ ସହାୟକ କୃଷି ଅଧିକାରୀ ଅଛନ୍ତି। ସହକାରୀ କୃଷି ଅଧିକାରୀ, ବଢିଆ କହିଲୁ ଆଉ।
0: ସିଏ ତାହେଲେ ସବୁ ଜାଣିଥିବେ ଆଜ୍ଞା।
1: ଆହୁରି ଯୋଜନା ଅଧିକାରୀ ବି ଅଛନ୍ତି।
0: ହଁ, ଯୋଜନା ବିଷୟରେ ସବୁ ଜାଣିଥିବେ
1: ସାର, ବହୁତ କାମ କରୁଛନ୍ତି, ବୁଝିଲୁ?
0: ହେଲେ ଭଲ ହେଲା, ସାର ତ ଆଜି ଆମ ଷ୍ଟୁଡିଓକୁ ଆସିଛନ୍ତି, ମୋର ଯାହା ମନରେ ଅଛି ପଚାରିଦେବା। ଆମର ଯୋଉ ଚାଷୀ ଭାଇ ଭଉଣୀ କାର୍ଯ୍ୟକ୍ରମଟା ଶୁଣୁଛନ୍ତି ନା, ସେମାନଙ୍କୁ ମଧ୍ୟ ଯାହା ଯାହା ଦରକାର ମୁଁ ଜାଣିଛି, ଆମେ ବୈଠକରେ କଥାବାର୍ତ୍ତା ହଉଛୁ, ସେ କଥା ବି ପଚାରିଦେବା। ଆଉ ଆମ କାର୍ଯ୍ୟକ୍ରମକୁ ଯେଉଁମାନେ ଫୋନ କରିବେ ତାଙ୍କ ପ୍ରଶ୍ନର ବି ଉତ୍ତର ଦେଇଦେବା।
1: ନିଶ୍ଚୟ। ହେଲେ ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ କହିଲେ କି ମାସଟା ସାରା ହଉଛି ଏବେ କ୍ଷେତ ବଚାଓ ଅଭିଯାନର କାର୍ଯ୍ୟକ୍ରମ ଚାଲିଛି।
0: ହଉ, ମାନ୍ୟବର ପ୍ରଧାନମନ୍ତ୍ରୀ ପୁରା ଏ ଯୋଜନାଟା କରିଛନ୍ତି, ଆଉ ଆମ ସାରା ଦେଶରେ ସାରା ରାଜ୍ୟରେ ସବୁ ବୈଜ୍ଞାନିକ କୃଷି କର୍ମଚାରୀ ସମସ୍ତେ ମିଶିକିରି ଆମେ ଏ ଯୋଉ କ୍ଷେତ ବଞ୍ଚେଇବା ଅଭିଯାନଟାକୁ ଚଲଉଛେ।
1: ହଁ, ଆଉ ଏ ବିଷୟରେ ଯଦି କିଛି ବି ପ୍ରଶ୍ନ ଅଛି ତାହେଲେ ଆମର ବିଶେଷଜ୍ଞମାନେ ଆସୁଛନ୍ତି ପ୍ରତି ରବିବାର ରାତି 7:30 ସେମାନଙ୍କୁ ଯଦି ପ୍ରଶ୍ନ କରିବାର ଅଛି ଆମକୁ ପ୍ରତି ଶୁକ୍ରବାର କଲ୍ କରିବେ।
0: ପ୍ରତି ଶୁକ୍ରବାର ଅପରାହ୍ନ 4:00-4:30 ଭିତରେ ଫୋନ କରି ପଚାରିଲେ ଆମର ସିଧାସଳଖ ଉତ୍ତର ପାଇପାରିବେ।
1: ନିଶ୍ଚୟ।
0: ତା ସହିତ ଯେଉଁମାନଙ୍କର ନିହାତି ଆବଶ୍ୟକ ଅଛି ନିକଟସ୍ଥ କୃଷି କାର୍ଯ୍ୟାଳୟକୁ ଯାଇକି ବି ପରାମର୍ଶ କରିପାରିବେ। ସରକାର ଆମ ପାଇଁ ବିଭିନ୍ନ ସୁବିଧା କରିଛନ୍ତି, ତାର ଲାଭ ଉଠେଇବା ପାଇଁ ଆମକୁ ଟିକେ 2 ପାଉଣ୍ଡ ଚାଲିବାକୁ ପଡିବ।
1: ତୁ ବହୁତ ବଢିଆ ଜାଣିଛୁ ଆଉ।
0: ଆଉ କଣ?
2: ନମସ୍କାର
1: ସାର, ବହୁତ ବହୁତ ସ୍ୱାଗତ ଆପଣଙ୍କୁ ଆଜିର ଆମର ହାଲୋ କିଷାନ ବାଣୀ କାର୍ଯ୍ୟକ୍ରମକୁ।
2: ଧନ୍ୟବାଦ
1: ସାର। ଆପଣ ତ ଜାଣିଛନ୍ତି ଏବେ ଆମର କ୍ଷେତ ବଚାଓ ଅଭିଯାନ ଚାଲିଛି, ସେଇ ବାବଦରେ ଆଜି ଆମେ ଚର୍ଚ୍ଚା କରୁଛୁ ମୃତ୍ତିକା ପରୀକ୍ଷଣ ଉପରେ। ହେଲେ ସାର, ପ୍ରଥମେ ଆମକୁ କ୍ଷେତ ବଚାଓ ଅଭିଯାନ ବିଷୟରେ କିଛି କୁହନ୍ତୁ କି ଆମ ମାନ୍ୟବର ପ୍ରଧାନମନ୍ତ୍ରୀ ଏ କ୍ଷେତ ବଚାଓ ଅଭିଯାନଟା କାହିଁ କରିଛନ୍ତି ସାର, ପୁରା ଗୋଟେ ମାସ କରିଛନ୍ତି ଯେ?
2: ଦେଖନ୍ତୁ, ବର୍ତ୍ତମାନ ରାସାୟନିକ ସାରର ବ୍ୟବହାର ବହୁତ ବଢ଼ିଗଲାଣି। ଧରନ୍ତୁ ଗୋଟେ ଛୋଟ ଜିଲ୍ଲା ଉଦାହରଣ ନେବା ଆମେ ବରଗଡ଼, ତାହା ମାନେ ତା'ର ରାସାୟନିକ ସାର ବ୍ୟବହାର କରିକରି ସେ କ୍ୟାନ୍ସର ଗୋଟେ ଡିଷ୍ଟ୍ରିକ୍ଟ ଭଳିଆ ଓଡ଼ିଶାରେ ମାନେ କ୍ୟାନ୍ସର ଭଳିଆ ଗୋଟେ ବଢ଼ି ବଢ଼ି ଚାଲିଛି। ତା'ର ଚାଷର ବହୁତ ହି ମାନେ ଖରାପ ପରିସ୍ଥିତି ଆସିଲାଣି, ମାଟି ଟାଣ ହୋଇଗଲାଣି।

0: ତ ତା ଅନୁସାରେ ଆମେ ପ୍ରତ୍ୟେକଟି 3 ବର୍ଷରେ ଗୋଟେ ଜମିକୁ 3 ବର୍ଷ ପାଇଁ ନେଉଛୁ, ବା 3 ବର୍ଷ ପର୍ଯ୍ୟନ୍ତ ଗୋଟେ ଗୋଟେ ସାମ୍ପଲ କଲେକ୍ସନ ହେବା ପରେ 3 ବର୍ଷ ପର୍ଯ୍ୟନ୍ତ ସେଇ ଜମିରୁ ନେଉନୁ, ଆଉ 3 ବର୍ଷ ପରେ ସେଇଟା ନେଇ ହେବ। ତ ସେମିତି ସଏଲ ସାମ୍ପଲ କଲେକ୍ସନ କରିକି ଆମେ ଟେଷ୍ଟ କରୁଛୁ, ଟେଷ୍ଟ କରିକି ତାଙ୍କୁ ସଏଲ ହେଲ୍ଥ କାର୍ଡ଼ ଦେଉଛୁ, ଡିଷ୍ଟ୍ରିବ୍ୟୁସନ୍ କରାହେଉଛି। ସେ ସଏଲ ହେଲ୍ଥ କାର୍ଡ଼ରେ 12 ପାରାମିଟର ଅଛି, ଯେମିତି ଏମ୍ ପି କେ ସଲଫର ଅଛି, ତାପରେ pH ଅଛି, ତାପରେ EC ଅଛି, ଇଲେକ୍ଟ୍ରିକ୍ କଣ୍ଡକ୍ଟିଭିଟି ଅଛି, ଅର୍ଗାନିକ୍ କାର୍ବନ୍ ଅଛି, ତା ସହିତ ମାଇକ୍ରୋ ନ୍ୟୁଟ୍ରିଏଣ୍ଟ ଅଛି। ସେଗୁଡ଼ାକ ପାରାମିଟରର ରେଞ୍ଜ ସିଲେକ୍ଟ କରିକି ତାକୁ ଆମେ ଦେଖୁଛୁ ଯେ ତା'ର କ'ଣ କମ୍ ଅଛି, ସେଇ ପାରାମିଟର ଅନୁସାରେ ଆମେ ତାଙ୍କୁ ମାଇକ୍ରୋ ନ୍ୟୁଟ୍ରିଏଣ୍ଟ ହୋଇଗଲା କିମ୍ବା ସାର ହୋଇଗଲା ଯେତିକି ଦରକାର ଜମି ପାଇଁ ସେତିକି ଅନୁସାରେ ଆମେ ପକାଇବା ପାଇଁ ତାଙ୍କୁ ପରାମର୍ଶ ଦେଉ। ତା ଅନୁସାରେ ତା ଦ୍ୱାରା କ'ଣ ହୁଏ ଯେ ଲୋକ ଜଣେ କମ୍ ସାର ପ୍ରୟୋଗ କଲା, ଆଉ ଯେତିକି ଦରକାର ଗୋଟେ ଜମି ପାଇଁ, ଯଦି ମାଟି ପାଇଁ ଯେତିକି ଦରକାର, ଆଉ ସେ ଫସଲ ବି କେଉଁ ଫସଲ ଲଗାଉଛନ୍ତି ତା ଉପରେ ବି ଆମେ ରେକମେଣ୍ଡେସନ୍ ଦେଉଛୁ ଯେ କେଉଁ ଫସଲ ଲଗାଇଲେ କେତେ ସାର ଆମେ ବ୍ୟବହାର କରିବା। ତ ସେଇ ଉପରେ ଆମେ ସେଇଟା ଗୋଟେ ହେଲା ପଏଣ୍ଟ। ଆଉ ଗୋଟେ ହେଲା ଯେ ନେଚୁରାଲ ଫାର୍ମିଂ, ଆପଣ ଯେଉଁଟା କହିଲେ ଯେ କ୍ଷେତ ବଚାଓ ପ୍ରୋଗ୍ରାମରେ, ନେଚୁରାଲ ଫାର୍ମିଂରେ ଆମେ କେମିତି ସେଇ ରାସାୟନିକ ସାରକୁ କମାଇବା, ଭର୍ମି କମ୍ପୋଷ୍ଟ ବ୍ୟବହାର କରିବା, ତାପରେ FYM ଯେଉଁଟା ଖତ ଆମର ଗାଈ ଗୋବର ଖତ ସେଇଟା କେମିତି ବ୍ୟବହାର କରିବା, ତା ସହିତ ବାୟୋ ଫର୍ଟିଲାଇଜର ଜୈବିକ ସାର ସେଗୁଡ଼ାକ ବ୍ୟବହାର କରିବା, ହାଣ୍ଡି ଖତ କେମିତି ବ୍ୟବହାର କରିବା, ଏଗୁଡ଼ାକ ସବୁ କେମିତି ବ୍ୟବହାର କରି ଆମେ ଚାଷଟାକୁ ଭଲ ଭାବେ କରିପାରିବା, ତା ଉପରେ ଏଇଟା ଫୋକସ୍ କରାହେଇଛି।
1: ସାର୍ ଏଇଠି ଗୋଟେ ଫୋନ୍ କଲ୍ ଅଛି, ନେଇଯିବା।
0: ହଁ
2: ହ୍ୟାଲୋ,
3: ହ୍ୟାଲୋ, ଆକାଶବାଣୀ ବ୍ରହ୍ମପୁର।
2: ଆକାଶବାଣୀ ବ୍ରହ୍ମପୁର, ହ୍ୟାଲୋ କିଷାନ ମଣି, ସ୍ୱାଗତ ଭଉଣୀ, କିଏ କହୁଥିଲେ? ଆଜ୍ଞା ଭଉଣୀ, ଆଜିର ଆମର ବିଷୟ ରହିଛି ମୃତ୍ତିକା ପରୀକ୍ଷଣ। ଆପଣ କିଛି ପ୍ରଶ୍ନ ପଚାରିବାକୁ ଚାହୁଁଛନ୍ତି?
3: ଆଚ୍ଛା,
2: ଆପଣ ଘରେ ଯୋଉ କୁଣ୍ଡ ଲଗେଇଛନ୍ତି ତା ବିଷୟରେ ପଚାରୁଛନ୍ତି? ଠିକ ଅଛି ଭଉଣୀ, ଆପଣଙ୍କୁ ଏ ପ୍ରଶ୍ନର ଉତ୍ତର ଆମ ଏକ୍ସପର୍ଟ ଦେବେ।
0: କୁଣ୍ଡ ପାଇଁ ଦେଖନ୍ତୁ, ଆମେ ମୁଖ୍ୟତଃ ଘରେ କୁଣ୍ଡ ପାଇଁ ପ୍ରାୟ ପନିପରିବା ଛୋଟ ପରିମାଣରେ ନହେଲେ ଫୁଲ ଗଛ ଗୁଡ଼ାକ ବ୍ୟବହାର କରୁ। ତ ତା ପାଇଁ ଆମେ ବାଲିଆ ମାଟି ନେବା, ଆଉ ସେଥିରେ କି ଭର୍ମି କମ୍ପୋଷ୍ଟ ହେଇଗଲା, ତାକୁ 2-3 ମୁଠା ପକାଇଲା ପରେ କୁଣ୍ଡରେ ତାକୁ ପକାଇକି ତାକୁ ଭଲ ଭାବେ ମିଶାଇଦେବା। ମିଶାଇକି ଯଦି ମାଟିରେ ଆମେ ଗଛଟା ଲଗାଉଛେ ତାହେଲେ ସେଇଟା ଭଲ ଭାବେ ୱାଟର୍ ହୋଲ୍ଡିଂ ବା ଯେଉଁ ଜଳ ଧାରଣ କ୍ଷମତାଟା ବଢ଼ିବ, ତା ସହିତ ତାକୁ ସାର ବି ମିଳିଯିବ। ତ ଆମେ ସେ ବାଲିଆ ମାଟି ପ୍ରିଫର୍ କରିବା ବେଶୀ। ଆଉ ଯେହେତୁ ଯଦି ସେ ପନିପରିବା ଲଗାଉଛନ୍ତି ତାହେଲେ କିଛିଟା ପରିମାଣରେ ରାସାୟନିକ ଦ୍ରବ୍ୟ ବ୍ୟବହାର କରିବାକୁ ପଡ଼େ, ଯେମିତିକି ବାଇଗଣ ହୋଇଗଲା, ଟମାଟୋ ହୋଇଗଲା। ତ ତା ପାଇଁ ଆମେ ପ୍ରିଫର୍ କରୁନା, ଆମେ ବ୍ୟବହାର କରିବା ଦରକାର ଜୈବିକ ଯେଉଁ ଜିନିଷ, ଯେମିତିକି ରସୁଣ ଲଙ୍କା ଗୋଟେ ଯଦି ଆମେ ମନ୍ଥିକି ଦେବା ମାଟିରେ ତାହେଲେ କିଛିଟା ପରିମାଣରେ କୀଟନାଶକ କାମ କରିବ ସେଇଟା। ତ ସେମିତି ଆମେ ମାଟିଟାକୁ ବେଶୀ, ଆପଣଙ୍କର ଯେମିତି ପ୍ରଶ୍ନ ଥିଲା ତା ଅନୁସାରେ ବାଲିଆ ମାଟି ତା ସହିତ ଜୈବିକ ସାର ମିଶିକି ଆମେ ବ୍ୟବହାର କଲେ କୁଣ୍ଡରେ ଭଲ ହୋଇପାରିବ।

0: ପ୍ରଥମତଃ ଆପଣ ଗୋଟେ ମାଟି ପରୀକ୍ଷା କରିବାକୁ ପଡ଼ିବ ସେ ଜାଗାର। ତ ମୁଁ ଆଉ ଯଦି ଯିବି ତାହେଲେ ମାଟି କେମିତି ପରୀକ୍ଷା କରିବି? ଜମିର ଆକାର ଅନୁସାରେ ଜେଡ୍ କିମ୍ବା ଏନ୍ ହିସାବରେ ମାଟିକୁ କଲେକ୍ସନ୍ କରିଦେବେ। କେମିତି କଲେକ୍ସନ୍ କରିବେ ତାର ବି ଗୋଟେ ପ୍ରୋସିଜର୍ ଅଛି। ତ ଗୋଟେ ଫାଉଡ଼ା କିମ୍ବା ଯେଉଁ ଗୋଡ଼ି ନେବେ ତାକୁ ଦୁଇର ଦୁଇଟି ବିପରୀତ ଦିଗରେ ମାରିଲେ ଗୋଟେ ଭି ସେପ୍ର ଗୋଟେ ଏରିଆ ଆସିବ। ସେଇଟାକୁ ସେ ମାଟିଟାକୁ ବାହାର କରି ଫୋପାଡ଼ି ଦେବେ। ଫୋପାଡ଼ି ସାରିଲା ପରେ ଗୋଟେ ବ୍ରେଡ୍ ସ୍ଲାଇସ୍ ଯେମିତି ଆସୁଛି ଭିର, ସେ ବ୍ରେଡ୍ ସ୍ଲାଇସ୍ର ମାଟିକୁ ଆପଣ ଭଲ ଭାବେ ଚକୁ ତାକୁ ସଫା କରିକି ଯେମିତିକି ସେଇ ସେଥିରେ କିଛି ଗୁଡ଼ି ବାଲି କିମ୍ବା ରହିବନି, କିଛି ଅଲଗା ପଦାର୍ଥ କିଛି ରହିବନି, ତାକୁ ସଫା କରିକି ତାକୁ ଭଲ ଭାବେ ଗୁଣ୍ଡ କରିକି ତାକୁ ଚାରି ଭାଗରୁ ଭାଗେ ଆମେ ନେଇ ଯେମିତିକି ଆମେ 250 ଗ୍ରାମ ଗୋଟେ କଲେକ୍ସନ୍ କରିବା। ଜାଗା ଗୁଡ଼ାକ ଯେଉଁଟାକି ଆମେ ସ୍ପଟ୍ ନେଉଛେ ସେ ଜାଗା ଗୁଡ଼ାକ ଯେମିତି କେଉଁ ଗଛ ଛାଇ ତଳେ ନଥିବ କିମ୍ବା ତା ପୂର୍ବରୁ କିଛି ସାରର ପ୍ରୟୋଗ ହୋଇନଥିବ କିମ୍ବା ଜଳସେଚନ ହୋଇନଥିବ ସେ ଜମିରେ, ସେମିତିଆ ପରିସ୍ଥିତିରେ ଆମେ ମାଟି କଲେକ୍ସନ୍ କରିସାରିଲା ପରେ ମୃତ୍ତିକା ପରୀକ୍ଷାଗାରକୁ ନେଇକି ଆମେ ଫାର୍ଷ୍ଟ ଗୋଟେ କାର୍ଡ଼ ଆଣିବାକୁ ପଡ଼ିବ, ସଏଲ୍ ହେଲ୍ଥ କାର୍ଡ଼, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼। ସେଇ କାର୍ଡ଼କୁ ନେଇକି ଆପଣ ଯେମିତିଆ ପୂର୍ବରୁ କହିଲି ଆପଣ ଗୋଷ୍ଠୀ କୃଷି ଅଧିକାରୀଙ୍କ ପାଖକୁ ଯାଆନ୍ତୁ। ଆଉ ଆପଣଙ୍କ ଜମିରେ କ'ଣ କମ୍ ଅଛି, କ'ଣ ସାର କମ୍ ଅଛି ଆଉ କେଉଁ ଫସଲ ଲଗାଇଲେ ଭଲ ହେବ, ସେ ତାଠୁ ଆପଣ ପରାମର୍ଶ ନେଇପାରିବେ ସେଇ ଅଫିସରୁ।
1: ହେଲେ ସାର୍, ଏ ପ୍ରକାର ଯେଉଁ ପରାମର୍ଶ ନେବା ପାଇଁ ଆମକୁ କିଛି ଖର୍ଚ୍ଚ କରିବାକୁ ପଡ଼ିବ?
0: ଏଇ ସମସ୍ତଙ୍କ ପାଇଁ ଏଇଟା ଗୋଟେ ମାନେ ଜାଣିବା କଥା ଯେ ସରକାର ଏଇ ଜିନିଷ କୃଷି ଏବଂ କୃଷକ ସୂଚନାଙ୍କ ପାଇଁ ଆମକୁ ପୁରା ଟୋଟାଲ ଫ୍ରି ଅଛି, କିଛି ସେମିତି ତାର କିଛି ଶୁଳ୍କ ଦେବାକୁ ପଡ଼ିବନି। ଆପଣ ଯାଇକି ଗୋଷ୍ଠୀ କୃଷି ଅଧିକାରୀଙ୍କ ପାଖରେ ଯାଇକି ଆପଣ ନିଜର କୃଷକ ଏବଂ କୃଷି ଉପରେ ଯାହା ବି ସମସ୍ୟା ଅଛି ଆପଣ ପଚାରିପାରିବେ, ପରାମର୍ଶ ନେଇପାରିବେ।
2: ହେଲେ ସାର୍, ମୁଁ ହେଉଛି ଜୈବିକ ଚାଷୀ, ମୁଁ ପରିବା କରୁଛି ସେଟା ଜୈବିକ ହିଁ ସାର ପକାଉଛି, କିନ୍ତୁ ନେଇକି ସାର ଏ ଯେଉଁ କୀଟନାଶକଟା ମୁଁ ରାସାୟନିକ ପକାଉଛି, ହେଲେ ସେଥିରେ ବି କ'ଣ ମାଟିକୁ କ୍ଷତି ହେବ?
0: ନିଶ୍ଚିତ ଉପରେ କ୍ଷତି ହେବ। ଇନସେକ୍ଟିସାଇଡ୍ ବା ଆମର ଯେଉଁ କୀଟନାଶକ ରହିଲା ସେଇଟା ଆମର ସବୁବେଳେ ମାଟିକୁ ଖରାପ ହିଁ କରିଦେବ କିମ୍ବା ଫଳକୁ, ଯେହେତୁ ଆମେ ଯେତେବେଳେ ଗୋଟେ ଫଳ ଉପରେ କୀଟନାଶକ ପକାଉଛେ ସେଇଟା ଗୋଟେ ଏକ ପ୍ରକାର ବିଷ। ତ ଯେଉଁମାନେ ମଣିଷ ବି ତାକୁ ଖାଇବ ଯଦି ଗୋଟେ ପ୍ରକାର ସେଇଟା ବିଷ ଭଳିଆ ହିଁ, ସବୁ ପଏଜନ୍ ଭଳିଆ କାମ। ସମସ୍ତଙ୍କୁ ଆମେ ରେକମେଣ୍ଡେସନ୍ କରୁଛୁ ଯେମିତି ଗାଁ ଗାଁ ଭିତରେ ଜୈବିକ କୀଟନାଶକ ବ୍ୟବହାର କରାହେଉଛି, ସେମିତି ମାନେ ତିଆରି କରାହେଉଛି। ତ ସେଇଗୁଡ଼ାକୁ ବ୍ୟବହାର କରିବା ଦ୍ୱାରା କ'ଣ ହେବ, ତ ସାଇଡ୍ ଇଫେକ୍ଟ ଯେଉଁଟା କହୁଛନ୍ତି ଆମେ ସେଇ ଜିନିଷଟା ଆସିବନି। ତ ଓବିୟସ୍ଲି ଆମେ ଜାଣିବା ଯେ ଯେଉଁ ଜିନିଷଟା ଗୋଟେ ପୋକ ପାଇଁ ଖରାପ ସେଇଟା ମଣିଷର ସ୍ୱାସ୍ଥ୍ୟ

0: କ'ଣ ଏଗ୍ରୋନମିକାଲ ପ୍ରାକ୍ଟିସ୍ କଲେ କ'ଣ ତାର ହେଲ୍ପ ହେଇପାରିବ, ଆପଣ ସେଇଠୁ ପାଇପାରିବେ।
1: ସାର୍ ଏ ଯେମିତି ଭାଇ ପଚାରିଥିଲେ, କ୍ଷେତରେ ତାଙ୍କର ଚାରିଆଡ଼େ ଠିକ୍ ଅଛି, ଗୋଟେ ଆଡ଼େ ଧୋବ ଧୋବ ହେଇଯାଉଛି, ଖାରିଆ ମାଟି ଭଳିଆ ହେଇଯାଉଛି। ମୋର ବାପ ଜେଜେ ଅମଳରେ ମୁଁ ଯେତେବେଳେ ବିଲକୁ ଯାଉଥିଲି ଦେଖୁଥିଲି, ଏ ମାଟି ଯାକ କି ଥିଲା ସାର୍, ଜିଆ କେଞ୍ଚୁଆ ପୁରା ଥିଲା, ଫୁସ୍କା ଫୁସ୍କା ମାଟି ଥିଲା। ଏବେ କାହିଁକି କେଜାଣି କେତେ ଜାଗାରେ କାହିଁ ଜିଆ କେଞ୍ଚୁଆ ତ ନାହାନ୍ତି, ମାଟି ଯାକ ପୁରା ଟାଣ ଟାଣ ହେଇଗଲାଣି। ଆଉ କ'ଣ କଲେ ଆର ଗୋଟେ ସମାଧାନ ହେଇପାରିବ?
0: ଦେଖନ୍ତୁ, ଆମେ ଯେମିତି କହିଲେ ବାପା ଅମଳରୁ ଆମେ କ'ଣ ହେଉଥିଲା, ମାଟିଟାକୁ ଉପରପଟୁ ଆମେ ଭଲ ଭାବେ ହଳ କରିଦେଉଥିଲୁ। ହଳ କରିଦେଲା ପରେ ମାଟିଟା ଗୁଣ୍ଡ ହେଇଯିବ, ଗୁଣ୍ଡ ହେଇଗଲା ପରେ କ'ଣ ସେଇଟା ମାଟିଟା ବସିଯାଏ, ବସିଲା ପରେ ଉପର ହାର୍ଡ଼ ପେନ୍ ଗୋଟେ ହେଇଯାଏ ଉପର ଲେବଲ୍ଟା। ତ ସେମିତି ହେବା ଦ୍ୱାରା ତଳକୁ ଆଉ ପବନ ଯିବା ଆସିବା କଲାନି, ଅମ୍ଳଜାନ ଯିବା ଆସିବା କଲାନି, ତ ତା ଭିତରେ ଜିଆ କେଞ୍ଚୁଆ ରହିପାରିଲେନି। ତ ସେଥିପାଇଁ ବର୍ତ୍ତମାନ ଧୀରେ ଧୀରେ ଜିରୋ ଟିଲେଜ୍ ବୋଲି ଗୋଟେ ପ୍ରୋସେସ୍ ମାନେ ଅଛି, ଏଗ୍ରୋନମିକ୍ ପ୍ରାକ୍ଟିସ୍, ଯେଉଁଟାକି ଯାହାଦ୍ୱାରା ମାଟିଟାକୁ ଡିଷ୍ଟର୍ବ ନ କରିକି ଆମେ ତାକୁ ଖରାପ ନ କରିକି ଚାଷ କରିବା। ତା ସହିତ କ'ଣ ହେଉଛି, ଏଇଟା ତ ଗୋଟେ ପଏଣ୍ଟ। ଦ୍ୱିତୀୟ ପଏଣ୍ଟ ହେଲା, ମୁଁ ଯେମିତି ୟୁରିଆ କଥା କହିଲି, ମାଟିଟା ଟାଣ ହେଇଯାଉଛି କାହିଁକିନା ୟୁରିଆ ଆମେ ଅଧିକା ପକାଇ ଦେଉଛି ଗଛ ଅଧିକା ଭଲ ହେଇଯିବ ବୋଲି, କିନ୍ତୁ ସେଇଟା କେବଳ ଗଛର ସବୁଜିମା

0: କଥା ରକ୍ଷା କରିକି ଆମ ଆକାଶବାଣୀର ଷ୍ଟୁଡିଓକୁ ଆସିଛନ୍ତି। ଆମକୁ ଆମ ଚାଷୀ ଭାଇ ଭଉଣୀମାନଙ୍କୁ ବହୁତ କିଛି ପରାମର୍ଶ ଦେଇଛନ୍ତି, ସେଥିପାଇଁ ଆପଣଙ୍କୁ ଆମ ଆକାଶବାଣୀ ବ୍ରହ୍ମପୁର ତରଫରୁ ଅଶେଷ ଅଶେଷ ଧନ୍ୟବାଦ। ନମସ୍କାର।
1: ନମସ୍କାର ସାର।
0: ଏ ରୂପାରାନୀ, ପୁରା ଆଜି ମୋ ଭଲ ଲୋକ ଜଣେ ଡାକିଥିଲ ବା, ବହୁତ କଥା ଜାଣିଲି।
1: ଆରେ ମତେ ମାତ୍ର ମୁଣ୍ଡକୁ ଗୋଟେ ଜିନିଷଟେ ଫନ୍କିଲା, ବୁଝିଲୁ?
0: କଣ?
1: ଏ ଆମ ବାପା ଦାଦା ଅମୂଳରେ କଣ ସେଟା କ୍ୟାନ୍ସର ଥିଲା?
0: ନାଇଁ
1: ନଥିଲା, ବୁଝିଲୁ? ଆମେ ସେ ସାର ମାରି ମାରି ମାରି ମାରି କ୍ୟାନ୍ସର ଆସିଲା।
0: ନାଇଁ ବା, ଏବେ ତୋର ଆମକୁ ପରିବର୍ତ୍ତନ ହବାକୁ ପଡିବ। ଏ ଅଧିକ ଅମଳ ଆଶାରେ ଏଇ ଯେମିତି ସାର କହିଲେ, ଟିକେ ଆଦାୟ କମ ହେଲେ ମଧ୍ୟ ଦୀର୍ଘ ମିଆଦି ସୂତ୍ରରେ ସେ ବଢିବ ନା?
1: ଆଉ କଣ?
0: ଆଉ ଗୋଟେ କଥା ମୁଁ ଆଉ ଟିକେ ସାରୁ ପଚାରି ପାରିଲିନି, ଜୈବିକ ଚାଷ କଲେ କଣ ଆମକୁ ଖର୍ଚ୍ଚ ବଢୁଛି କି? ଖର୍ଚ୍ଚ ଅଧିକ ବଢୁନି ନା?
1: ଆରେ ଖର୍ଚ୍ଚ ବଢିଲେ ବି ସରକାରୀ ସାହାରା କଣ ଥିବ ନା?
0: ହଁ,
1: ଆର ଥର ସାର ଆସିଲେ କଥା ପଚାରିବା।
0: ହଁ ହଁ, ତାହେଲେ ଏବେ ରୂପାନୀ ଆମ କ୍ଷେତ ବଞ୍ଚାଉରେ ଆମେ କ୍ଷେତକୁ ଜଗିବା ବଞ୍ଚେଇବା।
1: ହଁ ହେଲେ ଆଉ ବେଶୀ ବିଳମ୍ବ କରିନି।
0: ରୂପାନୀ ଆଜି ଟିକେ ତରତର ହଉଛି, ବୁଝିଲ ନା? ଆଜି ପୁରା ପହିଲି ରଜା, ବାସନ୍ତି କହିଛି ଶୀଘ୍ର ଆସିବ, କିଏ କଣ ଆମର ଯୋଉ କାର୍ଯ୍ୟକ୍ରମ ହଉଛି ବୁଲିବାକୁ ଯିବାକୁ କହିଛି।
1: ଓ ହୋ ହୋ, ଚାଲ ଆଉ ଡେରି କରିବାନି।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ଆକାଶବାଣୀ ବ୍ରହ୍ମପୁର। ଏଥର ଆସୁ ଶୁଣିବା କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଏହି କ୍ରମରେ ଆମେ ପ୍ରଥମ ଗୀତଟି ନେଇଛୁ ଆସିକି ଚଳଚ୍ଚିତ୍ରରୁ। ଗୀତଟିକୁ ଗାଇଛନ୍ତି ହୁମାୟୁନ୍ ସାଗର, ଅଭିଜିତ ମଜୁମଦାରଙ୍କ ସଙ୍ଗୀତ, ଗୀତ ରଚନା ନିଜାମ।

ଗୀତଟି ଆପଣମାନେ ଶୁଣିଲେ ଅଶୋକ ସମ୍ରାଟ ଚଳଚ୍ଚିତ୍ରରୁ। ଏଥିରେକୁ ଗାଇଥିଲେ କ୍ରିଷ୍ଣା ବେହୁରା। ନିଜାମ ରଚନାରେ ସଙ୍ଗୀତ ଦେଇଥିଲେ ଅଭିଜିତ ମଜୁମଦାର। ଶେଷ ଗୀତ ଆସନ୍ତୁ ଶୁଣିବା ଗୀତଟି ନେଉଛୁ ଗଡ୍ ଫାଦର ଚଳଚ୍ଚିତ୍ରରୁ। ଗାଇଛନ୍ତି ଗୀତଟିକୁ ଜାଭେଦ ଅଲି। ଗୀତ ରଚନା ନିର୍ମଳ ନାୟକ। ସଙ୍ଗୀତ ଅଭିଜିତ ମଜୁମଦାର।

ଶ୍ରୋତାବନ୍ଧୁ ଶୁଣିଲେ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ କେତୋଟି ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ବ୍ରହ୍ମପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ଦର୍ପଣ ରିଲେ କରି ପ୍ରଚାର କରୁଛି ଆକାଶବାଣୀ କଟକ କେନ୍ଦ୍ରରୁ।

0: जयंत पात्रीकर को।
1: आज के सरकार।

ଶ୍ରୋତାବନ୍ଧୁ ଏତେବେଳେ ଯାହା ଶୁଣିଥିଲେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ଆଇସିସି ମହିଳା ବିଶ୍ୱକପ୍ 2026 ଧାରା ବିବରଣୀ ରିଲେ କରି ପ୍ରଚାର କଲେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ରାତି 11:00 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀ ଏବଂ ଇଂରେଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛି ଆକାଶବାଣୀ ଦିଲ୍ଲୀରୁ।